ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆଜି ସୋମବାର, ଆଷାଢ଼ ଦଶ ଦିନ, 1948 ଶତାବ୍ଦ, 2026 ମସିହା ଜୁନ୍ ମାସ 29 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣୁଥିଲେ ରଶ୍ମି ଦାସଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ଦୀନକୃଷ୍ଣଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଶ୍ୟାମ ସୁବୁଦ୍ଧିଙ୍କ ରଚନାରୁ ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ ଶୁଣିଲେ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ଗୋରଖ ଦାସଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ପରବର୍ତ୍ତୀ ଭଜନଟିକୁ ଶୁଣିବା ବାଳକୃଷ୍ଣ ଦାସଙ୍କ କଣ୍ଠରେ ପାରମ୍ପରିକ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 209ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ଟିକେ ପରେ ପରେ ଶୁଣିପାରିବେ 6:55 ମିନିଟ୍‌ରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାନୁ ଏବେ ବୁଧବାରନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଛିଡ଼ି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ

0: ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1 ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5 କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକା ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନବିସ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ 3 ଭାବରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ 3 ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ୍ ଏବଂ ଡିଜିଟାଲ୍ ଶ୍ରବଣ ଯନ୍ତ୍ର। ଏହି 3 ମଧ୍ୟରୁ ଡିଜିଟାଲ୍ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର 3 ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ।

0: କରିବା ନିହାତି ଆବଶ୍ୟକ, ଯାହାକୁ ଅଡ଼ିଓମେଟ୍ରି କୁହାଯାଏ। ଅଡ଼ିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼େଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ଼୍ରେ ଗୋଟିଏ ବ୍ୟାଟେରୀ 15ରୁ 25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5ରୁ 7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ FIH ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବା ବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି

0: ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚିରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି ତିନି ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ତିନି ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01173111 2331 4441 2331 1048 1 2371 7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଗୋଲ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ମ୍ୟାଚ୍ ବିଶିଷ୍ଟ T20 ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 4 ହରାଇ 170 କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ ପୁରୁଷ ଫାଇନାଲ୍ରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମରେ କେତୋଟି ଭକ୍ତିଗୀତ ଗୀତଟିକୁ ଶୁଣିବା ଶ୍ରୀଚରଣଙ୍କ କଣ୍ଠରେ ବୁଲୁ ମିଶ୍ରଙ୍କ ସଙ୍ଗୀତରେ ଗୁରୁ ଶତପଥୀଙ୍କ ରଚନାରୁ।

ଆକାଶମଣି ରାଉରକେଲା ଶ୍ରୋତାବନ୍ଧୁ ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମରେ ଗୀତଟି ଭକ୍ତିଭରା ଭଜନ। ଭଜନଟିକୁ ଶୁଣିଲେ ଅନୁପ ଚଲୋଟାଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଅଭିଜିତ ମିଶ୍ରଙ୍କ କଣ୍ଠରେ ଗୁରୁ ଶତପଥୀଙ୍କ ରଚନାରୁ।

0: ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
1: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସିର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା, ମୋବାଇଲ ନମ୍ବର 9437152631 ଏବଂ 7978445736 ରେ।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣିଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଗୁରୁ ଶତପଥୀଙ୍କ ରଚନାରୁ ଅଭିଜିତ ମିଶ୍ରଙ୍କ କଣ୍ଠରେ।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ସମାଚାର ପ୍ରଭାତରେ ହିନ୍ଦୀରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍ରେ ଇଂରାଜୀରେ ସମ୍ବାଦ।

ଶ୍ରୋତା ବନ୍ଧୁ ଶୁଣିଲେ ଇତିଶ୍ରୀ ଦାସଙ୍କ କଣ୍ଠରେ ଏହି ଲଘୁ ସଙ୍ଗୀତଟିକୁ ରଚନା କରିଥିଲେ ମୋହିତ ଚକ୍ରବର୍ତ୍ତୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଗିରିଜା ପ୍ରସନ୍ନ ମିଶ୍ର ଏବଂ ଇତିଶ୍ରୀ ଦାସଙ୍କ ଯୁଗଳ କଣ୍ଠରେ ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଏଇ ଗୀତଟି ସହିତ ଶେଷ ହେଲା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତା ବନ୍ଧୁ, ଶୁଣିବା ବଣପାହାଡ଼ ଗୀତ କ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ଆଇଲିନ୍ ଏକା ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣିଲେ ବଣପାହାଡ଼ ଗୀତକ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ଆଇଲେନ୍ ଏକା ଏବଂ ସାଥୀ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟ୍ରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣିବା ଆଶିକ ଚଳଚ୍ଚିତ୍ରରୁ।

ଆଗେଶମଣି ରାଉରକେଲା ଶ୍ରୋତା ବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ ପରବର୍ତ୍ତୀ ଗୀତଟିକୁ ଶୁଣିବା ବର୍ଡର ଚଳଚ୍ଚିତ୍ରରୁ।

0: ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
1: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ସିର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743 ସେକ୍ଟର 8 ରାଉରକେଲା, ମୋବାଇଲ ନମ୍ବର 9437152631 ଏବଂ 7978445736 ରେ।
2: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଦିଲ୍ ଚାହତା ହେ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗର୍ଭ ଚଳଚ୍ଚିତ୍ରରୁ ଏ ଗୀତକୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ହଦ୍ କର ଦି ଆପନେ ଚଳଚ୍ଚିତ୍ରରୁ।

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତା ବନ୍ଧୁ ବର୍ତ୍ତମାନ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗର 1316 ଅଧ୍ୟାୟ।

ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଙ୍ଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜୀ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍ଖଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀ କୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

0: ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାପ୍ରଭୁ ଆଜି ଅଣସର ଘରକୁ ବିଜେ କରିବେ। ଜାମ୍ମୁ କାଶ୍ମୀରରେ ଆସନ୍ତା ଜୁଲାଇ 3 ତାରିଖରୁ ବାର୍ଷିକ ଶ୍ରୀ ଅମରନାଥଜୀ ଯାତ୍ରା ଆରମ୍ଭ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆମ ଜାମ୍ମୁ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଯାତ୍ରା ଆରମ୍ଭ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, ଯାନବାହନ ଚଳାଚଳ ଏବଂ ସାମଗ୍ରିକ ପ୍ରସ୍ତୁତିର ଆକଳନ ପାଇଁ ଅଭ୍ୟାସ ପରୀକ୍ଷଣ କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାରେ ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4444-2331-01 ନମ୍ବରକୁ ଡାଏଲ କରିବାକୁ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି। ସମ୍ବାଦ ଶେଷ ହେଲା।
1: Good afternoon, this is Akashwani and I am Valsa Williams with the Midday News. The headlines. President Draupadi Murmu to present gallantry awards at Rashtrapati Bhavan in New Delhi this evening. 3-decade pending Yamuna water sharing project between Haryana and Rajasthan gets approval today. Supreme Court refuses urgent hearing on PIL seeking court-monitored probe into alleged financial irregularities in Ram Mandir donations case. CBSE exempts current Class 10 batch from three-language policy. Government introduces improvement notice mechanism to promote ease of doing business. SIR set to begin in Delhi tomorrow. And in FIFA World Cup, Canada beat South Africa 1-0 in first knockout match at Los Angeles. President Draupadi Murmu will present gallantry awards at the second Defence Investiture Ceremony of 2026 at Rashtrapati Bhavan in New Delhi today. The President will confer gallantry awards to personnel of the Defence Forces, Central Armed Police Forces and State and UT Police at 5 p.m. These awards are given in recognition of exceptional acts of bravery by personnel of the Armed Forces, Central Armed Police Forces and other security agencies. The awards reflect India's continuing battle against terrorism, insurgency and hostile threats across Jammu and Kashmir. The

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋର ଆରମ୍ଭ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
2: ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦୀ ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର CCTV ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଶାଳନ୍ଦୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ 7ଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର

ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ଶୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ଶୁଦ୍ଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ 100% ଶୁଦ୍ଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋହାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 5 ମାସ ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମାଙ୍କ ହୁଣ୍ଡିରୁ 1,05,52,845 ଟଙ୍କା ସହ 30 ଗ୍ରାମ ସୁନା, 12 କେଜି 150 ଗ୍ରାମ ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5ଟା ଟ୍ୟୁନ୍ କରିଛନ୍ତି 102.6 FM ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଭଜନଟି ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ଅଭିରାମ ପରମହଂସଙ୍କ ରଚନାରୁ। କି ଚିନ୍ତା କରୁ ନିଶି ବାସରେ ମାନସ ପଳା ପଛକୁ ନ ଚାହିଁ ଚିନ୍ତାମଣି ଅଛନ୍ତି ଜହିଁ।

ଆରେ କାଳିଆ ଆ, ଦୁଧ ଦହି ଛେନା ସର ଲବଣୀ ମୁଁ ରଖିଛି ତୋ ପାଇଁ, ମୋ ପାଖକୁ ଚାଲି ଆ। ଶୁଣିବା ସବିତା ହୋତାଙ୍କ କଣ୍ଠରେ ଏହି ଭଜନଟି, ଋଷିକେଶ ତ୍ରିପାଠୀଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଶ୍ରୋତା ବନ୍ଧୁ, ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ଜୟ ଜଗନ୍ନାଥ ଜଗତର ନାଥ, ନୀଳାଦ୍ରି ବିହାରୀ ହେ ନାରାୟଣ। ଶୁଣିବା ଶରତ ଚନ୍ଦ୍ର ପାଢ଼ୀଙ୍କ କଣ୍ଠରେ ଏହି ଭଜନଟି ପ୍ରଭାକର ପାଣିଗ୍ରାହୀଙ୍କ ରଚନାରୁ।

କେମିତି ଗାଇବି କୁହ ସେ ପ୍ରଭୁ ମହିମା, ପିତା ଯାର ମହେଶ୍ୱର, ମାତା ଯାର ଉମା। ଶୁଣିବା ଜ୍ୟୋତ୍ସ୍ନାରାଣୀ ମୁଦୁଲିଙ୍କ କଣ୍ଠରେ ଏହି ଭଜନଟି ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚନାରୁ।

କେବଳ ଅଷ୍ଟପାଟରାଣୀ ନୁହନ୍ତି, ନାରକାସୁରପୁରରୁ ବନ୍ଦୀ ମୁଖ୍ୟ ଏକ ଶତୋତ୍ତର ଷୋଳ ସହସ୍ର କୃଷ୍ଣ ପତ୍ନୀ ବି ଦ୍ରୌପଦୀଙ୍କୁ ନିଜ ବିବାହ କଥା କହିଛନ୍ତି। ସେମାନେ ମୁକ୍ତ କି ଐଶ୍ୱର୍ଯ୍ୟ ଚାହାନ୍ତି ନାହିଁ, କେବଳ ଶ୍ରୀକୃଷ୍ଣଙ୍କ ପଦସ୍ପର୍ଶରେ ହିଁ ତାଙ୍କର କୃତାର୍ଥତା। ସେମାନଙ୍କ ପ୍ରେମ କଥା ଶୁଣି ଦ୍ରୌପଦୀ ଏବଂ ଗୋପୀମାନେ ମୁଗ୍ଧ ଓ ବିସ୍ମିତ ହୋଇଛନ୍ତି। ଏବେ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବାକୁ କୁରୁକ୍ଷେତ୍ରରେ ବହୁତ

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 448ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ରାଉରକେଲା। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା ନାରୀ ମହଲ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ମୋନାଲିସା ଗୌଡ଼। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ଆପଣ ମ୍ୟାଥମେଟିକ୍ସରେ ୱିକ୍ ଅଛନ୍ତି କି ଏବଂ ମ୍ୟାଥମେଟିକ୍ସରେ ଜିରୋରୁ ହିରୋ ହେବାକୁ ଚାହୁଁଛନ୍ତି, ତେବେ ସମସ୍ତ ସିବିଏସ୍ଇ ଆଇସିଏସ୍ଇ ଆଇଏସ୍ଇର କ୍ଲାସ୍ 8, 9, 10, 11, 12 ସହିତ ଜେଇ ପ୍ରିପାରେସନରେ ମଧ୍ୟ ମ୍ୟାଥମେଟିକ୍ସରେ ଷ୍ଟ୍ରଙ୍ଗ୍ ହୋଇପାରିବେ। ତେବେ ଯୋଗାଯୋଗ କରନ୍ତୁ ଦୀପକ କୁମାର ମହାନ୍ତି ସାର୍ଙ୍କୁ, କ୍ୱାର୍ଟର ନମ୍ବର D743, ସେକ୍ଟର 8, ରାଉରକେଲା। ମୋବାଇଲ୍ ନମ୍ବର 9437152631 ଏବଂ 7978445736 ରେ।
2: ଅପା,
3: ହଁ,
2: ଦେଖ,
4: ହାପି ବର୍ଥଡେ ଭାଇ।
2: ଦେଖ, ବାଃ, ମୋର ଫେଭରେଟ୍ କଲର୍।
5: ସବୁବେଳେ ସପିଂ।
2: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ୍?
6: ସେଭିଂ କରିବାର ବି ବୟସ ଏଇଟା।
7: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
8: ଆଇ ନୋ ନା।
7: RBI କହେ,
9: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସ।

ଶ୍ରୋତା ଭଉଣୀ, ସୃଜନଶୀଳତା ଏହାର ଅର୍ଥ ହେଲା ନିଜ ଭିତରେ ଥିବା ସୃଜନାତ୍ମକ ଗୁଣାବଳୀ, ଜଣେ ସାଧାରଣ ଲୋକ ମଧ୍ୟରେ ଥିବା ନୂଆ ବିଚାର, ନୂତନ ଚିନ୍ତାଧାରା ଓ ଏହି ନୂତନ ଚିନ୍ତାଧାରାକୁ ଠିକ୍ ସଦୁପଯୋଗ କରିବା ଓ ସମାଜକୁ ଏକ ସୁନ୍ଦର ବାତାବରଣରେ ପ୍ରତିଷ୍ଠିତ କରିବା ସହିତ ସମାଜରେ ଆଗାମୀ ପିଢ଼ିଙ୍କୁ ଏକ ନୂଆ ଦିଗ୍ଦର୍ଶନ ଦେବା, ଏହା ସହିତ ଏହି ସମ୍ପର୍କରେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ହିଁ ସୃଜନାତ୍ମକ ଗୁଣବଳୀ। ହଁ ଶ୍ରୋତା ଭଉଣୀ, ଏହିସବୁ ସମ୍ପର୍କରେ ଆପଣମାନଙ୍କୁ କହିବାର ଅର୍ଥ ହେଲା ଆଜିର ଆମର ନାରୀ ମହଲ କାର୍ଯ୍ୟକ୍ରମରେ ଆଜି ଆମେ ଭେଟିବା ଏକ ସୃଜନଶୀଳ ସ୍ରଷ୍ଟାଙ୍କୁ, ଯିଏକି ଚିତ୍ରକଳାକୁ ନେଇ ନିଜର ସ୍ୱତନ୍ତ୍ର ଏକ ପରିଚୟ ତିଆରି କରିପାରିଛନ୍ତି। ସେ ଆଉ କେହି ନୁହନ୍ତି, ଆମର ରାଉରକେଲାର ସୁନାମ ଅର୍ଜିତ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ନନ୍ଦ। ତେବେ ଆସନ୍ତୁ ଚିତ୍ରକଳା ବିଷୟରେ ଅନେକ କିଛି କଥା ଜାଣିବା ମ୍ୟାଡମ୍ଙ୍କ ଠାରୁ, ଏବଂ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟିଏ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଏବେ ମ୍ୟାଡ଼ାମ ଆମର କାର୍ଯ୍ୟକ୍ରମରେ ପ୍ରଥମେ ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର ପରିଚୟଟି ଦିଅନ୍ତୁ।
1: ମୁଁ ଜ୍ୟୋତ୍ସ୍ନାନନ୍ଦ, ବାହାଘର ପରେ ମୋର ରାଉରକେଲାରେ ହଜବେଣ୍ଡଙ୍କ ସହିତ, ହଜବେଣ୍ଡ ଯେହେତୁ ଜବ୍ କରୁଛନ୍ତି ତ ତାଙ୍କ ସହିତ ଏଠି ରହୁଛି। ମୋର ଜନ୍ମସ୍ଥାନ ହେଉଛି ବାଲେଶ୍ୱରର ନୀଳଗିରି ସହରର କାହାଳିଆ ଗ୍ରାମରେ, ଆଉ ମୁଁ ଜଣେ ଆର୍ଟିଷ୍ଟ।
0: ବହୁତ ବଢ଼ିଆ କଥା ମ୍ୟାଡ଼ାମ, ଯେମିତି ଆପଣ କହିଲେ ଯେ ଆପଣ ଜଣେ ଆର୍ଟିଷ୍ଟ, ଆଉ କଳାଟା ସମସ୍ତଙ୍କ ଦେଇ ହୁଏନି, ଏଇଟା ଏକ ବିଭୁତତା ଗୁଣ। ସେଇଥିପାଇଁ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଆମେ ରଖିଛୁ ସୃଜନଶୀଳତା, ଯେଉଁଟାକି ଆଜିର ସୃଜନଶୀଳତାରେ ଆମେ ସ୍ଥାନ ଦେଇଛୁ ଆପଣଙ୍କର ହସ୍ତକଳା ଉପରେ। ତେବେ ମ୍ୟାଡ଼ାମ, ଏଇ ଯେଉଁ ସୃଜନଶୀଳତା ବା ହସ୍ତକଳା କରିବା ପାଇଁ ପସନ୍ଦ କଲେ, କେମିତି କ'ଣ ଆରମ୍ଭ ହେଲା ଆପଣଙ୍କର ଜୀବନଯାତ୍ରା ଏହି ହସ୍ତକଳା ଉପରେ?
1: ନର୍ମାଲି ଆମ ଓଡ଼ିଶା କଳାରେ ଭରପୁର, ତ କଳା ଆମ କହିଲେ ଏକ ଜନ୍ମରୁ ହିଁ ଆମ ପାଖରେ, ବାପା ମାଙ୍କର କଳା ଅଛି। ମାଆଙ୍କର ନର୍ମାଲି ସବୁବେଳେ ଝୋଟି ଦେବା, ତ ଆମର ଗୁରୁବାର ପୂଜାରେ ଯେତିକି ହୁଏ ତ ସେଥିରେ ମୁଁ ସବୁବେଳେ ଚେଷ୍ଟା କରେ। ଆଉ ଛୋଟବେଳୁ ମୋ ମାଆଙ୍କର ବହୁତ ଏନକରେଜ ରହିଛି, ମୁଁ ଛୋଟ ଛୋଟ ଝୋଟି ଯେତେବେଳେ ବି ଦିଏ ସେ ବୋଟେ କଥା, ମୋ ଝିଅ ବଢ଼ିଆ କରୁଛି ତୁ ଆହୁରି କର, ତ ମୋ ପାଇଁ ଗୋଟେ ସ୍ପେସ୍ ଥାଏ ନର୍ମାଲି। ତାପରେ ପରେ ଧୀରେ ଧୀରେ ଇଣ୍ଟରେଷ୍ଟ ସେଥିରେ ପଢ଼ିଲା ତ ବନେଇଲି। ନେକ୍ସଟ ତାପରେ ଜଣେ ଆମର ପିଉସୀଙ୍କର ସାଙ୍ଗ ଥିଲେ, ତ ଦେଇଥିଲେ ଗୋଟେ କାର୍ଡ ଦେଇଥିଲେ ପିଉସୀଙ୍କୁ, ସେ ଆର୍ଟିଷ୍ଟ ଥିଲେ। ତାଙ୍କ କଳା ଦେଖିଲା ପରେ ମୋତେ ଟିକେ ମାନେ ତା ଆଡ଼କୁ ଇନ୍ସପିରେସନ୍ ଆସିଥିଲା, ବଟ୍ ସେତେ ଛୋଟ ଥିଲି ତ ଏତେ ମାଇଣ୍ଡ ନଥିଲା। ବଟ୍ ନେକ୍ସଟ ତାପରେ ପରେ ମୁଁ ବହୁତ ସାରା ଆର୍ଟିଷ୍ଟ, କାହାକୁ ଏବେ ତ କହିବାକୁ ଗଲେ ମୁଁ କାହାରି ବିଷୟରେ ବହୁତ କିଛି ଜାଣିନି, ଜଷ୍ଟ ଶୁଣୁଛି ଏବେ ଯେତିକି ବି, କାହିଁକିନା ମୁଁ ପେଣ୍ଟିଂ କଲେଜ ଯାଇନି, ଯେତିକି ଚେଷ୍ଟା କରିଛି ଇଏରୁ କରିବା ପାଇଁ, ଆଉ ଯେଉଁ କହନ୍ତି ଆମର ଇଗ୍ନୁ ଭଳିଆ ମୁଁ କମ୍ପ୍ଲିଟ୍ କରିଛି ମୋର ଏମ୍ ଏ ଫାଇନ୍ ଆର୍ଟସ୍ରେ। ତ ସେତେବେଳେ ବହୁତ ସାରା ଆସିଛନ୍ତି ସେମିତି, ଯେଉଁମାନେ ଆର୍ଟ କରନ୍ତି, ମୁଁ ଶୁଣେ କି ମାନେ ଆର୍ଟ କରନ୍ତି, ଟିକେ ଟିକେ ଇଣ୍ଟରେଷ୍ଟ ପଢ଼ିଲା, ଚେଷ୍ଟା କରିଛି କରିବା ପାଇଁ ଝିଅବେଳେ, ମାନେ ଯେଉଁଟା ଆମର ସେଭେନ୍ କ୍ଲାସ୍ରେ ନର୍ମାଲି ଥାଏ ଗ୍ଲାସ୍ ଆଉ ବାଲ୍ତି ଏଇସବୁ ଯାହା ବି
0: ଛୋଟ,
1: ତ ସିଏ ସେତେବେଳେ ଇଣ୍ଟରେଷ୍ଟ ଥିଲା, ଛୋଟ ଛୋଟ ବନାଉଥିଲି। ତାପରେ ପରେ ଆସ୍ତେ ଆସ୍ତେ ଏମିତି ଚାଲିଛି,
0: ଚିତ୍ର ପ୍ରତି ଆଗ୍ରହ
1: ବଢ଼ିଛି
0: ନିଶ୍ଚିତ ଭାବେ। ଯେତେବେଳେ ଆପଣ ଚିତ୍ର ଯୋଉ ପେଣ୍ଟ କରୁଛନ୍ତି ବା ଚିତ୍ର କରୁଛନ୍ତି, ଆପଣଙ୍କୁ ସମସ୍ତେ ମାନେ ଚିତ୍ରଟି ଯେତେବେଳେ ଭଲ ହୁଏ ସମସ୍ତେ ଆପ୍ରିସିଏଟ୍ କରନ୍ତି, ଉତ୍ସାହିତ କରନ୍ତି କି କେତେ ଭଲ ହେଇଛି, ତ ସେଇ ଉତ୍ସାହ ହିଁ ଆପଣଙ୍କୁ ଏଇ ଚିତ୍ର କ୍ଷେତ୍ରରେ ଆଗକୁ ବଢ଼ିଛି। ତେବେ ମ୍ୟାଡ଼ାମ ବହୁତ ଆହୁରି ଆଗକୁ ଆମେ କଥା ହେବା, ତେବେ ହସ୍ତକଳା କ'ଣ ଏବଂ ଏହାର ଚାହିଦା ବର୍ତ୍ତମାନ କ'ଣ ରହିଛି?
1: ଚାହିଦା କହିବାକୁ ଗଲେ ତ ମେନ୍ ହେଲା ଆମ ଉପରେ ଡିପେଣ୍ଡ କରେ, ଆମେ ତାକୁ କେତେ ଭଲ ପାଇପାରୁ। ସମସ୍ତେ କଳାକୁ ବୁଝିପାରନ୍ତିନି, ଆଉ ବହୁତ ଲୋକ ବି ଏତେ ବୁଝନ୍ତି ଯେଉଁଟାକି ଆମେ ତାଙ୍କୁ ଆମେ ଯାହା ବନିଥିବୁ ସେ ତାଠୁ ବି ବହୁତ ଗଭୀରକୁ ନେଇଯାଆନ୍ତି। ତ ଆଉ ଗୋଟେ ଜିନିଷ ହେଉଛି କଳାର ଏତିକି ଇଏ ହେଉଛି ଯେ ଆମେ ଆମ ଫିଲିଙ୍ଗସ୍ଟାକୁ ବତେଇ ପାରୁ। ମୁଁ ଯେଉଁ ଫିଲିଙ୍ଗସ୍ଟା ବତେଇଲି, ଯଦି

0: ସେ ପେଣ୍ଟିଂଟା ଆଉ ଜଣେ ତା ମାଇଣ୍ଡରେ ବି ସେଇ ଫିଲିଙ୍ଗସ୍ଟା ଅଛି, ତ ସିଏ ସେଇଟାକୁ ଟାଣିନିଏ ପଟକିନା, ତ ତା ପାଇଁ ସେଇଟା ହିଁ ଇଣ୍ଟରେଷ୍ଟର ଜିନିଷ ହୋଇଯାଏ କି ଏଇ ଜିନିଷଟା କ'ଣ ମୋତେ ଭଲ ଲାଗୁଛି, ତ ସେଇ ହିସାବରେ ସେ ଆକ୍ସେପ୍ଟ କରେ। ଆଉ କଳାର ଚାହିଦା ତ ଏଠି ବହୁତ ଅଛି ଓଡ଼ିଶାରେ, ନର୍ମାଲି ଆମେ କଳାର ଜାଗା, କିନ୍ତୁ ଏଠି ଯେତିକି ନାହିଁ ବାହାର ଲୋକ ଆମ କଳାକୁ ବେଶୀ ପସନ୍ଦ କରନ୍ତି, ଆମ ଲୋକ ଦେଖନ୍ତି କିନ୍ତୁ କଳାକାର ସେତିକି ସମ୍ମାନ ମୋ ଜାଣିବା ଭିତରେ ଏଠି ବୋଧେ ବେଶୀ ନାହିଁ। ଆମେ ଭାବୁ କଳାକୁ ସମ୍ମାନ ଭାବୁଛୁ ଦେଉଛୁ, ବଟ୍ କଳାକାରକୁ ସେତିକି ସମ୍ମାନ ମୋ ଜାଣିବା ଭିତରେ ମୁଁ ପାଉନି, ମାନେ ଦେଖିବା ଭିତରେ। କିଛି ଲୋକ ଦେଉଛନ୍ତି ଯେମାନେ ଜାଣୁଛନ୍ତି ତା ବିଷୟରେ ଜାଣୁଛନ୍ତି, କିନ୍ତୁ ଆମେ ବହୁତ ଅଜଣା ଅଛୁ କଳାଟା କ'ଣ। ବହୁତ ଲୋକ ଜାଣନ୍ତି ତା ବିଷୟରେ, ଯିଏ ଜାଣୁଛି ସେ ତାକୁ ଠିକ୍ ରେସ୍ପେକ୍ଟ ଦେଉଛି, ଯିଏ ଜାଣିନି ତ ସିଏ ଭାବୁଛି ହଁ ମୋ କଳାକାର କ'ଣ ଅଛି, ସେଇଟା ହିଁ ରହୁଛି ମାଇଣ୍ଡରେ। ବଟ୍ ଠିକ୍ ଅଛି, ନିଜ ମନର ଆବେଗଟାକୁ ବତେଇବା ହେଲା ଆମ କାମ। ମୁଁ ଚେଷ୍ଟା କରେ ମୋର ଯେଉଁ ନାରୀମାନଙ୍କ ଉପରେ ନର୍ମାଲି ଦେଖିବା ପାଇଁ, ଆଉ ମୁଁ ଛୁଆଙ୍କୁ ବହୁତ ଭଲ ପାଏ, ତ ଛୁଆଙ୍କ ଉପରେ ଆଉ ଠାକୁରଙ୍କ ଉପରେ ମୋର ବହୁତ ସାରା ପେଣ୍ଟିଂ ରହୁଛି।
1: ତେବେ ମ୍ୟାଡମ୍, ନିଶ୍ଚିତ ଭାବେ ଆପଣ କହିବାକୁ ଗଲେ ଯିଏ କଳାକୁ ଚିହ୍ନିପାରେ ଜାଣିପାରେ ଏବଂ କଳାର ମାନଟାକୁ ଯିଏ ବୁଝିପାରେ ନିଶ୍ଚିତ ଭାବେ ତାର ଚାହିଦାକୁ ବଢ଼ିବାରେ ଲାଗିଛି, ଯୋଉଟା କି ବର୍ତ୍ତମାନ ଆପଣ କହୁଛନ୍ତି ଯେ ମୋଟାମୋଟି ଭାବେ ତା ଚାହିଦା ବଢୁଛି
0: ବଢୁଛି।
1: ତେବେ ମ୍ୟାଡମ୍, ଏଇ ଯୋଉ କଳା, ଏହାଦ୍ୱାରା ଆମେ କ'ଣ କ'ଣ ଆମକୁ ସୁବିଧା ମିଳୁଛି ବା ଆମେ ଏହାଦ୍ୱାରା କ'ଣ ଲାଭଦାୟକ ଆମ ପାଇଁ?
0: ଆପଣ ଏକ ତ ବିଜନେସ୍ ହିସାବରେ ନେଇପାରିବେ ବା ଏଜ୍ ଏ ଆର୍ଟିଷ୍ଟ ହିସାବରେ ଆପଣ ଆଗକୁ ଯିବାକୁ ଚାହିଁବେ। ଆ ପାଇଁ ବହୁତ ସାରା, ଆଗେ ତ ନଥିଲା ମୋ ଟାଇମ୍ରେ ତ ନଥିଲା, ସେଥିପାଇଁ ମୁଁ ପଢ଼ିପାରିଲିନି ମୁଁ ମାନେ ଯେଉଁ ଟାଇମ୍ରେ ପଢ଼ିବା କଥା, ବଟ୍ ବାହାଘର ପରେ ବହୁତ ସାରା ସପୋର୍ଟ ହଜବେଣ୍ଡଙ୍କଠୁ ମିଳିଲା, ତ ତାପରେ ମୁଁ ବହୁତ ଏପରେ କରିଛି। ତ ଏହାର ଚାହିଦା ନିହାତି ଅଛି, ନାହିଁ ବୋଲି କହିପାରିବିନି, କାହିଁକିନା ପେଣ୍ଟିଂ ଏବେ ଜଷ୍ଟ ବିକ୍ରି ହେଇଛି, ଆମର କେତେ କରୋଡ଼ରେ ବିକ୍ରି ହେଇଛି, ତ ଆମେ ଯଦି ସେ ପ୍ଲାଟଫର୍ମ ପାଉଛୁ ତ ବହୁତ ମାନେ ବି ଡିମାଣ୍ଡ ଅଛି, ଏମିତି ନାହିଁ କି ଛୋଟ ଜିନିଷରେ ବି ବହୁତ ଡିମାଣ୍ଡ ଅଛି। ଯଦି ଆମେ ସେ ପ୍ଲାଟଫର୍ମ ତାକୁ ନ ପହଞ୍ଚି ପାରୁଛୁ, ଏଇଠି ବି ଆମେ କାମ କରିକି ବି ଛୋଟ ଛୋଟ ନିଜର ଜୀବିକା ଆମେ ନିର୍ବାହ କରିପାରୁଛୁ। ଏମିତି ବି ଆପଣ କ୍ଲାସ୍ କରିକି ଛୋଟ ଛୁଆଙ୍କୁ ଶିଖେଇକି ବି ପାରିବେ, ୱିଥ୍ ମାନେ ଛୁଆ ଆମର ଭବିଷ୍ୟତ, ତାଙ୍କୁ ଆମେ ଶିଖିଲେ ଆହୁରି ବେଶୀ ଆମର ମେନ୍ କଥା କ'ଣ, ଆମ ସମାଜର ଆମ ସୋସାଇଟିର ବି ଉନ୍ନତି ହେଲା, ଦ୍ୱିତୀୟତଃ ଆପଣ ବି ଜୀବିକା ନିର୍ବାହ କଲେ। ତା ଭିତରେ ଆପଣ ପେଣ୍ଟିଂ ବନେଇଲେ, ଲୋକଙ୍କ ଘରର ସଜ ବି ହେଲା, କାହାର ଫିଲିଙ୍ଗସ୍କୁ ବି ମାନେ ଇଏ କଲା, ତ ଆପଣ ସେଟା ବି ସେଥିରୁ ବି ଆପଣ ପାଇପାରିବେ।
1: ତେବେ ମ୍ୟାଡମ୍, ଆପଣ ଯେମିତି କହିଲେ ଗୋଟେ ପିଲାଟି ଶିଖିବା ଦ୍ୱାରା ତାର ମାନସିକ ସ୍ଥିତି ଭଲ ରହେ ବା ପେଣ୍ଟିଂ କରିବା ଦ୍ୱାରା ତାର ମନର ଆବେଗକୁ ସିଏ ପେଣ୍ଟିଂ ମାଧ୍ୟମରେ ଜଣେଇଥାଏ ବା ଚିତ୍ର ମାଧ୍ୟମରେ ଜଣେଇଥାଏ, ତେବେ ଗୋଟେ ମା ଚାହିଁବେ ଗୋଟେ ପିଲାକୁ କାହିଁକି ଚିତ୍ର ଆଙ୍କିବା ପାଇଁ ବା ଚିତ୍ର ଶିଖିବା ପାଇଁ ଛାଡ଼ିବାକୁ ଇଚ୍ଛା କରିବେ?
0: ଦେଖନ୍ତୁ, ଏହାଦ୍ୱାରା ଆପଣଙ୍କର କନ୍ସେଣ୍ଟ୍ରେସନର ଡେଭଲପ୍ ବହୁତ ହୁଏ। ଆପଣ ଯେତେ କାମ କରିବେ, ଯେତିକି ଆଗ୍ରହ ସହ ଆପଣ ପାଠ ପଢ଼ିବେ, ତାଠୁ କନ୍ସେଣ୍ଟ୍ରେସନ ଏଠି ବହୁତ ବଢ଼େ। ଆପଣ ଯଦି ଚାହୁଁଛନ୍ତି ପାଠରେ ଆଗକୁ ଯିବା ପାଇଁ, ଏଇଟା ବହୁତ ସପୋର୍ଟ କରେ, ମାନେ ସେତିକି ଏକାଗ୍ରତା ବଢ଼ାଏ। ଆପଣ ଆରାମସେ ଏଠି ଯେଉଁ ଆଜିକାଲି ମୋବାଇଲ୍ ଧରୁଛନ୍ତି ପିଲାମାନେ, ତାଠୁ ତ ମୁଁ କହିବି ବହୁତ ବେଟର୍ ଇଏ, କାହିଁକିନା ଆ ଭିତରେ ଆପଣ କିଛି ନୂଆ ସୃଷ୍ଟି କରୁଛନ୍ତି, ଛୁଆଙ୍କର ଇଣ୍ଟରେଷ୍ଟ ପଡ଼ିଲା, ଛୁଆଙ୍କୁ କିଛି ନୂଆ ଜିନିଷ ମିଳିଲା, ସେମାନେ ତା ଭିତରେ ରିସର୍ଚ୍ଚ କଲେ ଯେ କ'ଣ ଜିନିଷ ହେବ, କଲର୍ ପାଞ୍ଚଟା ମିଶିଲେ କେଉଁ କଲର୍ ବାହାରୁଛି, ସେ କଲର୍ରୁ କ'ଣ ଆମେ ପାଉଛୁ, ଆମକୁ ସେ କଲର୍ ମାନେ କାହା ସାଙ୍ଗରେ କଲେ କେଉଁ କଲର୍ ମିଶିଲେ ଭଲ ଲାଗିବ, ତ ଏ ଜିନିଷ ଉପରେ ରିସର୍ଚ୍ଚ କଲେ, ତ ଛୁଆ ତ ନର୍ମାଲି ରିସର୍ଚ୍ଚରେ ହିଁ ଚାହାନ୍ତି ନା, ତାଙ୍କୁ ସେଇଆ ହିଁ ଦରକାର। ଆମେ ମୋବାଇଲ୍ ଦେଇଦେଉଛୁ, ସେମାନଙ୍କର ଯେଉଁ ରିସର୍ଚ୍ଚ ଗୁଣଟା କମିଯାଉଛି, ସେମାନେ ଖାଲି ଦେଖି ଦେଉଛନ୍ତି ସରିଗଲା, ରିଲ୍ ସ୍କ୍ରୋଲ୍ କରିଦେଉଛନ୍ତି ସରିଗଲା, ବଟ୍ ଶିଖିବାକୁ ଚାହୁଁନା, ସେଠି ଶିଖିବାର କିଛି ରହୁନି। ହଁ, ଅନଲାଇନ୍ ସାରା ଇଣ୍ଟରନେଟ୍ ହେଲ୍ପ କରୁଛି, କିନ୍ତୁ ଏଇ ଯୋଉ ଖରାପ ହବା ଅପେକ୍ଷା ଭଲ ଆଡ଼କୁ ତ ଆମେ ଏଇ ଜିନିଷରେ ବି କରିପାରିବା ନା, ଯଦି ଶିଖିବା ଆଡ଼ଟା।
1: ତେବେ ଗୋଟେ ମହିଳା ବା ନାରୀଟିଏ ଏଇ ଚିତ୍ରକଳାକୁ ନେଇ ବା ଏଇ ଚିତ୍ର ଯଦି କରିବାକୁ ସେ ଚାହୁଁଛି, ତାର କ'ଣ ବିକାଶ ହବ?
0: ତାର ବି ନିହାତି ବିକାଶ ହବ, ଯେହେତୁ ମୁଁ ତ ଜଣେ ନାରୀ, ମୁଁ ଆଜି ମୋ ଯୋଉ ଜାଗାରେ ଅଛି ମୁଁ ଭାବିପାରୁଛି କି ହଁ ନିହାତି ବିକାଶ ଅଛି, କାହିଁକିନା ମୁଁ ଆଜି ଆପଣଙ୍କ ପାଖରେ ବସିପାରୁଛି ସେଇ କେବଳ କଳା ପାଇଁ। ଯଦି ମୁଁ ସେତିକି ପରିଶ୍ରମ ନ କରିଥାନ୍ତି ବା ସେତିକି ଭଲ ନ ପାଇଥାନ୍ତି କଳାକୁ, ହୁଏତ ମୁଁ ଆଜି ଏଠି ବସି ନଥାନ୍ତି। ତେଣୁ ଗୋଟେ ନାରୀ ଏଇଆ ନୁହେଁ କି ସେ ନାରୀ ବୋଲି ଶିଖିବ, ବଟ୍ ଲାଇଫ୍ରେ ଆଗକୁ ଯିବା ପାଇଁ ଆପଣ କୌଣସି ନା କୌଣସି ପନ୍ଥା ଧରିବା ନିହାତି ଜରୁରୀ। ଆଉ କଳାର ବହୁତ ସାରା ଇଏ ଅଛି, ଆପଣ ଆରାମସେ ଟିଚରସିପ୍ କରନ୍ତୁ, ଆଜିକାଲି ଏତେ ସାରା ମିଡିୟମ୍ ହେଇଗଲାଣି, ଆପଣ ଶାଢ଼ୀ କରନ୍ତୁ, ପ୍ରାୟତଃ ଚାଲିଛି ପଟ୍ଟଚିତ୍ର, ଆପଣ ଦେଖୁଛନ୍ତି ଶାଢ଼ୀର କେତେ ଚାହିଦା ଅଛି ଏବେ। ଆପଣ ପଟ୍ଟଚିତ୍ର ଶିଖନ୍ତୁ ବା ନର୍ମାଲି ପେଣ୍ଟିଂ ବି କରିକି ସେଥିରେ ଆପଣ ବିକ୍ରି କରନ୍ତୁ, ସେଥିରେ ବି ହେଲା। ତା ଭିତରେ ଏତେ ସାରା ଆସବାବପତ୍ର ଡିଜାଇନ୍ କରିପାରିବେ, ବହୁତ ଜିନିଷ ଅଛି, ଯାଇକି କାନ୍ଥରେ ଟାଙ୍ଗିବାକୁ ନେଇ ଘର ସଜେଇବା ପାଖରୁ, ଆମେ ଯାହା ବି ଦେଖୁଛୁ ଲାଇଫ୍ରେ ସବୁଠି କଳା ଅଛି, ତ କିଏ କେଉଁ ଉପାୟରେ ତାକୁ ନେବ ସେଇଟା ହେଲା ବଡ଼ କଥା। ତା ସହିତ ଆପଣଙ୍କର ଆର୍ଥିକ ସ୍ଥିତି ବି ମାନେ ଗୋଟେ ମହିଳାର ବଢ଼ିପାରିବ, ସେ ଘରେ ଏଇଟା କ'ଣ, ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବନି, ପ୍ରତ୍ୟେକ ମହିଳା ନର୍ମାଲି ତ ବାହାରକୁ ଯାଇପାରିବେନି, କାରଣ ନିଜ ଘର ଦ୍ୱାର ଦେଖି ସାରିଲା ପରେ କାମ କରିବେ, ତ ଏହାଦ୍ୱାରା ସେ ଘରେ ବସିକି ବି କିଛି ବନାନ୍ତୁ, ପେଣ୍ଟିଂ ବନାନ୍ତୁ, ଶାଢ଼ୀରେ ବନାନ୍ତୁ, ବା ହସ୍ତଶିଳ୍ପ କିଛି ବା କ୍ରାଫ୍ଟ ଆଇଟମ୍ କିଛି ବି ବନାନ୍ତୁ, ତ ଏହାଦ୍ୱାରା ଅଛି ମାନେ। ଆଉ ଗଭର୍ଣ୍ଣମେଣ୍ଟର ଆଜିକାଲି ଏତେ ହେଲ୍ପ ହେଇଗଲାଣି ଯେ ସିଏ ବି ଚାହୁଁଛନ୍ତି ଯେ ଲେଡ଼ିଜ୍ ମାନେ ଆଗକୁ ଯାଆନ୍ତୁ, ଏ କଳା ବି ଆଗକୁ ନିଅନ୍ତୁ, ବହୁତ ସାରା ଅଛି ସ୍କୋପ୍ ଯେଉଁଥିରେ କି ଆମେ ବାହାରି ଯାଇକି, ଆଜିକାଲି ଯେମିତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆହେଉଛି ସାହାଯ୍ୟ, ଲେଡ଼ିଜ୍ ମାନଙ୍କ ପାଇଁ ବି ବହୁତ ସାରା ସାହାଯ୍ୟ ଅଛି, ଯେ କି ବାହାରକୁ ଯାଇକି ନିଜର କଳା ଦେଖେଇ ପାରିବେ, ବିକ୍ରି କରିପାରିବେ ବା ନିଜକୁ ସ୍ୱାଧୀନ କରିପାରିବେ।
1: ଆଉ ଗୋଟେ ବହୁତ ସୁନ୍ଦର କଥାଟିଏ ମ୍ୟାଡମ୍ କହୁଛନ୍ତି ଯେ ଗୋଟେ ମହିଳା ଭିତରେ ବି ଯଦି ସୃଜନଶୀଳତା ରହିଛି ତାହେଲେ ସିଏ ଆର୍ଥିକ ସ୍ଥିତି ମଧ୍ୟ ତାର ସ୍ୱଚ୍ଛଳ ହୋଇପାରିବ, ସେ ସୁନ୍ଦର ଘରର କାମ ସରେଇଲା ପରେ ଯଦି ଗୋଟେ ଚିତ୍ର

0: କରିକି ତାକୁ ଯଦି ସେ ବାହାରେ ସେଇଟାକୁ ଭଲ କଷ୍ଟରେ ଯଦି କମ୍ କଷ୍ଟରୁ ବିକ୍ରି କଲେ ମଧ୍ୟ ତାର ତ କିଛିଟା ମାନେ ତାର ଡେଭଲପ୍ ବି ହେଇପାରିବ ଏବଂ ତା ସହିତ ତାର ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିପାରିବ। ତେବେ ମ୍ୟାଡମ୍, ଆପଣ ନେଚରକୁ ପ୍ରକୃତିକୁ ବହୁତ ଭଲ ପାଆନ୍ତି, ତେବେ ଏଇ ଯୋଉ ଚିତ୍ର ଗୁଡିକ କରୁଛନ୍ତି, କୋଉ ଟାଇପ୍ର ଚିତ୍ର ବା କୋଉ ଭଳିଆ ଚିତ୍ର ଆପଣଙ୍କୁ ବହୁତ ମାନେ କରିବା ପାଇଁ ପସନ୍ଦ ହୁଏ ଏବଂ ହୃଦୟ ସ୍ପର୍ଶୀ ହୋଇଥାଏ?
1: ନିହାତି ଭାବରେ କହିବାକୁ ଗଲେ ମୁଁ ବେଶୀ ଠାକୁରଙ୍କ ଉପରେ, ଜଗନ୍ନାଥଙ୍କ ଉପରେ ବେଶୀ କରେ। ଆମର ଯୋଉ ସଂସ୍କୃତି ହେଉଛି ଆମର ଜଗନ୍ନାଥ ସଂସ୍କୃତି, ତେଣୁ ଜଗନ୍ନାଥଙ୍କର ଯୋଉ ଭାବ, ତାଙ୍କର ଯାହା ଯାହା ମାନେ କୃଷ୍ଣଙ୍କ ଟାଇମ୍ରେ ଯୋଉ ଜିନିଷ ହେଇଥିଲା, ମୁଁ ଚେଷ୍ଟା କରେ ସେଇ ଜିନିଷଟାକୁ ଗୋଟେ ଛୁଆ ରୂପରେ, ଯେମିତି ମୋର ଗୋଟେ ପେଣ୍ଡିଂ ଅଛି ସବରୁଣୀରେ, ମାନେ ଛୋଟ ଛୁଆଟା କୋଳି ଟୋକେଇ ଧରିକି ବସିଛି, ଜଗନ୍ନାଥ ରାମ ବେଶରେ ବସିଛନ୍ତି। ନର୍ମାଲି ଆମର ହେଇଥିଲା ଇଏରେ କ'ଣ, ରାମ ଆସିଥିଲେ ତ ସବରୀଙ୍କ ପାଇଁ, ତ ମୁଁ ସେଇ ଅପେକ୍ଷାରେ ଅଛି ଯେ ଭଗବାନ କାଳେ ମୋ ସେଇ ଯୋଉ ମାନେ କୋମଳତା ଦେଖିକି କାଳେ ମୋତେ କେବେ ପାଇଁ ଆସିବେ, କାଳେ ମୋ ଦୁଃଖ ବୁଝିପାରିବେ, ତ ସେଇ ହିସାବରେ ମୋର ପେଣ୍ଟିଂ ଗୁଡା ନର୍ମାଲି ଥାଏ।
0: ତ ବେଶୀ ଆପଣ ମ୍ୟାଡମ୍ ଯୋଉ ଆମର ପୁରାଣ କଥା ରହିଛି, ଗାଥା ରହିଛି, ଏଇସବୁ ଜିନିଷ ଉପରେ ମାନେ ଠାକୁରଙ୍କର ଚିତ୍ର ଉପରେ ବେଶୀ କରିବାକୁ ଭଲ ପାଆନ୍ତି। ତେବେ ମ୍ୟାଡମ୍, ଏଇ ଯୋଉ ଠାକୁରଙ୍କ ଉପରେ ଯୋଉ ଚିତ୍ର ଗୁଡିକ କରୁଛନ୍ତି ବା ଆମେ ଦେଖୁଛୁ ଯେ ଯେମିତି, ଆଉ ସେଇଥିରେ କିଛି ନା କିଛି ଗୋଟେ ମାନେ ପୁରାଣ ତତ୍ତ୍ୱ ରହିଛି, ତେବେ ଯୋଉ ଏଇ ଚିତ୍ର ଗୁଡିକ ମ୍ୟାଡମ୍ ବନଉଛନ୍ତି, ଏଇଥିରେ ଯୋଉ ବିଭିନ୍ନ ପ୍ରକାରର ରଙ୍ଗ ସାଜସଜା କରୁଛନ୍ତି, ଏଇ ରଙ୍ଗଟାକୁ କେମିତି ଆପଣ ମାଇଣ୍ଡରେ ଆଣନ୍ତି କି ଏଇଠି ଏଇ ଜାଗାରେ ଏଇ ରଙ୍ଗଟି ଦେଲେ ଭଲ ଲାଗିବ, ସେଇ ଜାଗାରେ ସେଇ ରଙ୍ଗଟି ଦେଲେ ଭଲ ଲାଗିବ, ଏଇଟା କେମିତି କ'ଣ କରନ୍ତି?
1: ଆମର ଯୋଉ ଫାଇନ୍ ଆର୍ଟସ୍ରେ ଅଛି କଣ୍ଟ୍ରାଷ୍ଟ କଲର୍ ଅଛି, କଲର୍କୁ କାହା ସାଙ୍ଗରେ କୋଉ କଲର୍ ଇଏ ଅଛି, ତ ତାର ଥିଓରି ଅଛି, ତ ସେଟା ଉପରେ ପଢିବାକୁ ପଡେ। ତ ସେ ଜିନିଷ ଆପଣ ତାପରେ ପ୍ରାକ୍ଟିକାଲି କଲେ ଆପଣଙ୍କୁ ନିହାତି ଶିଖିବାକୁ ପଡିବ ସେ ଜିନିଷ ଗୁଡାକ, ମାନେ ଯେମିତି ଆମର ରେଡ୍ରେ ଗ୍ରୀନ୍ର କଣ୍ଟ୍ରାଷ୍ଟ ହେଉଛି, ସେଇ ହିସାବରେ ଦେବାକୁ ପଡେ ଆଉ।
0: ତ ଆପଣ କହୁଛନ୍ତି ଏଇ ଯୋଉ ଚିତ୍ରରେ ଆମେ ଯୋଉ ରଙ୍ଗ ଦଉ ତାର ମଧ୍ୟ ଗୋଟେ ପାଠ ଅଛି ବା ଥିଓରି ଅଛି, ସେଇ ବିଷୟରେ ଜାଣିଲେ ହିଁ ଆପଣ ରଙ୍ଗ କାର୍ଯ୍ୟଟି କରିପାରିବେ। ତେବେ ମ୍ୟାଡମ୍, ଏଇ ଯୋଉ ଚିତ୍ର ଗୁଡିକ ଆପଣ କରୁଛନ୍ତି, ଆମେ ଦେଖୁଛୁ ଏଇଠି ସୁନ୍ଦର ରଖାହେଇଛି ବିଭିନ୍ନ ପ୍ରକାରର ଠାକୁରଙ୍କର ଚିତ୍ର, ଏଥିରେ ଯୋଉ ରଙ୍ଗ ଦେଇଛନ୍ତି, ଏଇ ରଙ୍ଗ ଗୁଡିକ ମାନେ ପ୍ରକୃତିର ରଙ୍ଗ ନା ଏଇଟା କେମିତି କ'ଣ ଛାଡ଼ିଯିବ?
1: ନର୍ମାଲି ମୁଁ ଆକ୍ରିଲିକ୍ରେ ହିଁ କାମ କରେ, ଆଉ ସବୁ ମିଡିୟମ୍ ୟୁଜ୍ କରେ, ଯେମିତିକି ୱାଟର କଲର, ପେନ୍ସିଲ, ପେନ୍ସିଲ ସେଡିଂ, ପେନ୍ସିଲ କଲର ବି, ପେନ୍ସିଲ ସେଡିଂ ବି। ଇଏ ଯୋଉ କଲର୍ଟା ଆର ଲାଷ୍ଟିଂ ଅଧିକା, ଇଏ ନର୍ମାଲି କାନଭାସ ଉପରେ ହୁଏ, ଯୋଉଟାକି ଆମର କପଡ଼ା ଉପରେ ଟେକ୍ସଚର ହ୍ୱାଇଟ୍ ଥାଏ, ତା ଉପରେ ଆମେ କଲର୍ରେ କାମ କରୁ। କଲର୍ ନର୍ମାଲି ଛାଡ଼େନି, କେବେ କେବେ ଫେଡ୍ ହୁଏ ବହୁତ ଯଦି ଆପଣ ତାକୁ ମିସ୍ ୟୁଜ୍ କଲେ, ନଚେତ ନର୍ମାଲି ଫେଡ୍ ହୁଏନି। ଆଉ ତାର ରଖିବା ପାଇଁ ବି ତାର ଅଛି, ତାକୁ ସ୍ପ୍ରେ ଅଛି ଯେଉଁଟାକି ଆମେ ତାପରେ ଆପଣ ଦେଇପାରିବେ, ଯାହାଫଳରେ ସେ ବେଶୀ ଦିନ ଲାଷ୍ଟିଂ କରିବ। ଆଉ ଆପଣ ଯଦି ଜବରଦସ୍ତି ରଗଡ଼ିବେ ଘଷିବେ ତ ସେମିତି ତ ସବୁ ଜିନିଷ ଖରାପ ହବ, ପେଣ୍ଟିଂର ଲାଷ୍ଟିଂ ବହୁତ ଥାଏ, ଏକ୍ରିଲିକ୍ର ଥାଏ, ଯେମିତି ଅଏଲ୍ ସେମିତି ଏକ୍ରିଲିକ୍ର ବି ସେଇଆ।
0: ତେବେ ମ୍ୟାଡମ୍, ଆପଣ ଯେମିତି କହିଲେ ଯେ ଆପଣ ଘର ସମ୍ଭାଳୁଛନ୍ତି, ଆହୁରି ଗୋଟେ ସୁନ୍ଦର ଗାର୍ଡେନ୍ ବଗିଚା ବି ରଖିଛନ୍ତି, ବଗିଚାର ଦାୟିତ୍ୱ ନେଉଛନ୍ତି, ତା ସହିତ ପାରିବାରିକ କଥା ବି ବୁଝିବାକୁ ପଡୁଛି, ତା ସହିତ ଏଇ ଚିତ୍ର, ଆପଣ କେମିତି ଏ ସବୁ କିଛି କି ସମନ୍ୱୟ ରକ୍ଷା କରିପାରୁଛନ୍ତି ଏବଂ କେମିତି ଏଇ ଯୋଉ କାର୍ଯ୍ୟଟି କରି ଚାଲିଛନ୍ତି ସେ ବିଷୟରେ?
1: ଦେଖନ୍ତୁ, ନାରୀ ଗୋଟେ ତ ସବୁଠି ତାକୁ କରିବାକୁ ପଡେ, ସାଉଣ୍ଟିବାକୁ ପଡେ। ସେମିତି ଦେଖିବାକୁ ଗଲେ ହଜବେଣ୍ଡଙ୍କର ବି ବହୁତ ସାରା ସପୋର୍ଟ ଅଛି, ମୋ ଝିଅର ବି ବହୁତ ସାରା ସପୋର୍ଟ ଅଛି। ତ ତାହାରି ଭିତରେ ଯେତେବେଳେ ହଜବେଣ୍ଡଙ୍କର ମାନେ ଯେହେତୁ ପ୍ଲାଣ୍ଟରେ ଜବ୍ ଅଛି, ଏବିସି ଡ୍ୟୁଟି ଥାଏ, ସିଫ୍ଟ ୱାଇଜ୍ ଥାଏ, ତ ସିଏ ଯେତେବେଳେ ନଥାନ୍ତି ମୁଁ ଚେଷ୍ଟା କରେ ସେ ଟାଇମ୍ରେ କେମିତି ମୋ କାମଟାକୁ ମାନେ କମ୍ପ୍ଲିଟ୍ କରିବି, ପେଣ୍ଟିଂଟା କରିବି। ଆଉ ନଚେତ ମୁଁ ରାତିରେ ହିଁ ପ୍ରାୟତଃ ଚେଷ୍ଟା କରେ, ଯେମିତିକା ଧର ରାତି 10ରେ ବସିଲି, କେଉଁଦିନ ରାତି 3, କେଉଁଦିନ ରାତି 4, ଏମିତି ପ୍ରାୟ ହେଇଯାଏ।
0: ତ ନିହାତି ଭାବେ ମ୍ୟାଡମ୍, ଘରର ସବୁ କାର୍ଯ୍ୟ ସରିଲା ପରେ ଆପଣ ପ୍ରାୟ ରାତିରେ ହିଁ ଏଇ କାର୍ଯ୍ୟଟିକୁ କରୁଛନ୍ତି, ଯେହେତୁ ସେଇଟା ଆପଣଙ୍କର ଗୋଟେ ନିଶା।
1: ପାଗଳ, ମୁଁ ନିଶା କହିବିନି, ମୁଁ ପାଗଳ କହିବି।
0: ତେବେ ମ୍ୟାଡମ୍, ଏଇ ଯୋଉ ପାଗଳାମୀ କଥା କହିଲେ, ଆମେ ନିଶ୍ଚୟ ପାଗଳାମୀକି ଟିକେ ଆସିବା। ଯେ ଆପଣଙ୍କର ତ ଆପଣ ଯେମିତି କହିଲେ ପ୍ରଥମେ ଆପଣ ଛୋଟ ଛୋଟ ଚିତ୍ର କରୁଥିଲେ ଛୋଟ ବେଳେ, ସେଇଠୁ ଆପଣଙ୍କର ଚିତ୍ର କରିବାର ଯୋଉ ଆଗ୍ରହଟା ବଢିଲା, କିନ୍ତୁ ଆପଣ ତ ସେତିକିରେ ସୀମିତ ନାହାନ୍ତି, ଏବେ ବର୍ତ୍ତମାନ ଆପଣଙ୍କର ଯୋଉ ଚିତ୍ରକଳା ଝିଅ ବାହାର ଦେଶକୁ ମଧ୍ୟ ଗଲାଣି। ଏବେ ଯୋଉ ଆପଣ ଏଇ ଯୋଉ ଚିତ୍ର ଗୁଡିକ କରୁଛନ୍ତି, ବର୍ତ୍ତମାନ ଏବେ କୋଉ ଟାଇପ୍ର ଚିତ୍ର ବେଶୀ ମାର୍କେଟିଂ ହେଉଛି ବା କୋଉ ଟାଇପ୍ର ଚିତ୍ରକୁ ବେଶୀ ଲୋକ ପସନ୍ଦ କରୁଛନ୍ତି?
1: ସେମିତି ଦେଖିବାକୁ ଗଲେ କଣ୍ଟେମ୍ପରାରି ବର୍ତ୍ତମାନ ଟାଇମ୍ରେ କଣ୍ଟେମ୍ପରାରି ଉପରେ ହିଁ ଚାଲିଛି, ଜଗନ୍ନାଥଙ୍କ ଉପରେ। ଏବେ
0: ଯେହେତୁ ଆଗକୁ ରଥଯାତ୍ରା,
1: ଆଗକୁ ରଥଯାତ୍ରା ଅଛି, ତ ଆଗକୁ କ'ଣ ସିଚୁଏସନ୍ ଅଛି ତା ଉପରେ ଆମେ ମନେଇବା, ବା କିଛି ଟପିକ୍ ଆସିଲା, ଯେମିତି ଆମର ୱାର୍ଲଡ ଆର୍ଟ ଡେ ଗଲା ତ ତା ପାଇଁ ମନେଇ ପାରିବେ, ଯେମିତି ଆର୍ଥ ଡେ ଗଲା, ତ ଏବେକା ସିଚୁଏସନ୍ କ'ଣ ଚାଲିଛି ଆମର ସମାଜରେ ତାକୁ ନେଇକି ହିଁ ପେଣ୍ଟିଂଟା ଚାଲୁଛି ନର୍ମାଲି।
0: ଆପଣ ତ ବହୁତ ଗୁଡ଼ାଏ ଚିତ୍ର କରିଛନ୍ତି, ବାହାରକୁ ମଧ୍ୟ ଆପଣଙ୍କର ଚିତ୍ର ଯାଇଛି, ଏମିତି କିଛି ସ୍ମୃତି ଅନୁଭୂତି ଅଛି ଚିତ୍ରକଳାକୁ ନେଇ ଯୋଉଟାକି ଆପଣଙ୍କୁ କିଛି ମୁହୂର୍ତ୍ତ ଆପଣଙ୍କୁ ବହୁତ ଖୁସି ଦିଏ, ଆଉ ଏମିତି ବି କେତେବେଳେ କେତେବେଳେ ମାନେ ଇଚ୍ଛା ହେଇଛି କି ନାଇଁ ନାଇଁ ଏଇ ଚିତ୍ରକଳା ମୁଁ ଆଉ କରିବିନି, ମୁଁ ବହୁତ ଥକିଗଲି, ଏମିତି କିଛି ସୁଖଦ ମୁହୂର୍ତ୍ତ ଦୁଃଖଦ ମୁହୂର୍ତ୍ତ ଅଛି ଆମ ସହିତ ବାଣ୍ଟିବାକୁ ଚାହିଁବେ?
1: ଥକିବାଟା ତ କହିବିନି କେବେ, ଥକିବି ବୋଲି ଭଗବାନ କରନ୍ତୁ ସେତିକି ମତେ ଦିଅନ୍ତୁ, ମୁଁ କରୁଥାଏ ସବୁବେଳେ ଆର୍ଟ। ଆଉ ଖୁସିର ମୁହୂର୍ତ୍ତ ଦୁଇଟା ଜାଗାରେ ଥିଲା, ଯୋଉଟାକି ଗୋଟେ ପେଣ୍ଡିଂ ମୋର ଅଛି, ଆମର ଅଲାରନାଥଙ୍କ ଷ୍ଟୋରି, ମାନେ ଛୋଟବେଳେ ମୁଁ ବହୁ ମୋର ବହୁତ ସାରା ଗପ କୁହନ୍ତି, ଆଗରୁ ତ ବହୁତ ଗପ ଥିଲା, ଆଜିକାଲି ସିନା ଟିଭି ମୋବାଇଲ ହେଲାଣି, ତ ସେ ଅଲାରନାଥଙ୍କ ଉପରେ ଗୋଟେ ଗପ କହିଥିଲେ ଯୋଉଠାରେ କି ମାନେ ହାତ

0: ଯାଇଥିଲା କ୍ଷୀରି ଖାଇକି। ତ ସେଇଟା ଉପରେ ମୁଁ ମୋର ଗୋଟେ ପେଣ୍ଟିଂ ଅଛି ଯୋଉଠିକି ମାନେ ଗୋଟେ ଛୁଆ ରୂପରେ ଠାକୁରଙ୍କୁ ଖୋଉଛି, ମାନେ ଚେଷ୍ଟା କରୁଛି ତାଙ୍କୁ ସେଇ ସରଲଉଣୀ ଖାଇବା ପାଇଁ, ବଟ୍ ଠାକୁର ଖାଉନାହାନ୍ତି କାହିଁକି ନା ସିଏ ତ ଇଏ ଦେବତା, ସିଏ ବା କୋଉଠି ଶୁଣିବେ ମୋ କଥା ଯେ ହଁ ଖାଇଦେବେ। ବଟ୍ ସେଇ ଫିଲିଙ୍ଗସଟା ମୁଁ ସେଠି ଦେଖେଇଛି ଯେ ଯିଏ ବି ଦେଖିବ ଆଟଲିଷ୍ଟ ତା ମନରେ ବି ସେତିକି ଆସୁ, ହଁ ମୁଁ ବି ମା ହେଇକି ସେଇ ମାଆର ମମତା ନେଇକି ଛୁଆକୁ କାଳେ ଭଗବାନଙ୍କୁ ମୁଁ ଖୁଆଇପାରିବି। ତ ସେଟା କହିଲେ ବାକି ଆସିଛି ଦେବ, ବଟ୍ ରିଏଲି ସେ ଫିଲିଙ୍ଗସଟା ବୁଝିଲେ ଭାରି ଇଏ ଲାଗେ। ତ ଠିକ୍ ଅଛି, ମାନେ ଚେଷ୍ଟା କରେ ସେଇ ଜିନିଷକୁ ଦେଖିବା ପାଇଁ।
1: ଏଇଠି ମୁଁ ନିଶ୍ଚିତ ଭାବେ କହିବି, ଏଇ ଚିତ୍ରର କଥା ଆସିଛି, ମ୍ୟାଡମ୍ ତାଙ୍କର ଅନୁଭୂତି କହୁଛନ୍ତି ଏବଂ ସେଇଥିରେ ଟିକେ ଭାବ ବିହ୍ୱଳ ହେଇଯାଇଛନ୍ତି, କିଛି କଥା ନାହିଁ ମ୍ୟାଡମ୍। ତାପରେ ସେ ଚିତ୍ରକୁ କେମିତି କ'ଣ ଆପଣ ରିପ୍ରେଜେଣ୍ଟ କଲେ, କ'ଣ ତାର?
0: ହଁ, ସେଇ ସେଇଟା ଯେତେବେଳେ ମୁଁ ଏଠି ରଥଯାତ୍ରାରେ, ପ୍ରାୟ ପ୍ରତ୍ୟେକ ବର୍ଷ ଆମର ରାଉରକେଲା କାନଭାସ ଦ୍ୱାରା ଏକ୍ଜିବିସନ୍ ହୁଏ, ରଥଯାତ୍ରା ଏକ୍ଜିବିସନ୍ ହୁଏ, ସେଇଥିରେ ଯେତେବେଳେ ଫାର୍ଷ୍ଟ ସେ ପେଣ୍ଟିଂଟା ଆଣିକି ମୁଁ ରଖିଥାଏ, ତ ସେଟା ଟିକେ ତଳ ଲେବୁଲ୍ରେ ଥାଏ, ତଳେ ଥାଏ, ତ ଗୋଟେ ପିଲା ଫଟକିନା ଦୌଡ଼ି ଆସିକି କିସ୍ କରିଦେଲା ସେ ଛୁଆକୁ, ଆଉ ସେଇ ଫିଲିଙ୍ଗସଟା ମାନେ
1: ମାନେ ସେ ଚିତ୍ରକୁ,
0: ହଁ, ସେ ପିଲାଟାକୁ ହିଁ ଡାଇରେକ୍ଟ ଯାଇ କିସ୍ କଲା। ମୁଁ ଆଉ ତାକୁ ନେକ୍ସଟ କହିଲି ଆଟଲିଷ୍ଟ ଆଉ ଥରେ କରେ ନା, ମୁଁ ଟିକେ ଫଟୋଟା ନେବି ଆଟଲିଷ୍ଟ ତୁ କରିଛି ବୋଲି, କିନ୍ତୁ ସେ ଜିନିଷଟା ମୋ ମନରେ ରହିଗଲା ରିଏଲି। ମୁଁ ଯେତେବେଳେ ଯାହାକୁ ସେ ପେଣ୍ଟିଂ ଦେଖାଏ ମୁଁ ତାକୁ ଏତିକି କୁହେ, ଏ ପେଣ୍ଟିଂ ମୋର ଗୋଟେ ବଡ଼ ହବ।
1: ମାନେ ଆପଣଙ୍କର ଅନୁଭୂତି କି ଆପଣ ଯୋଉ ଭାବରେ ସେ ଚିତ୍ରଟା କରିଥିଲେ, ଆପଣ କେବେ ଭାବିନଥିଲେ ଯେ ଏଇ ଚିତ୍ରଟାକୁ କେହି ଏତେ ଫିଲିଙ୍ଗସ ବା ଆସିବ?
0: ଆଉ ଛୋଟ ଛୁଆ ଯାହା ପାଖରେ କି ଯାହା ମନରେ କି ମାନେ ନାହିଁ, ସେ ଭାବ ନାହିଁ, ସିଏ ସେଟାକୁ ଫିଲ୍ କରିପାରୁଛି ଯେ ମାନେ ସେ ଛୁଆଟାକୁ ଦେଖିକି ଏତେ ଖୁସି ହେଲା ସେଟା ଭୁଲି ହବନି। ଆଉ ଗୋଟେ ହେଇଥିଲା ବି ଆମର ଭଞ୍ଜମଲ୍ଲେ ଗୋଟେ ଥର ଏକ୍ଜିବିସନ୍ ହଉଥିଲା, ସେଇଠି ଜଣେ ଭାଇଙ୍କର ଝିଆରୀ ଆସିଥାଏ, ତ ସେଠି ଗୋଟେ ପେଣ୍ଟିଂ ମୁଁ ଟାଙ୍ଗିଥିଲି ଯୋଉଥିରେ କି ମାନେ ଲାଷ୍ଟ ରୋ ମାନେ ଯୋଉଟାକି ବହୁତ ସାରା ବୋଝ ଗୋଟେ ଝିଅ ଉପରେ ଅଛି, ତ ଝିଅର ଲାଇଫରେ କେମିତି ସିଏ ଷ୍ଟ୍ରଗଲ୍ କରିଛି ସେ ଉପରେ ଅଛି। ଛୋଟ ଛୁଆ ଗୋଟେ ବଡ଼ ବୋଝ ବହିଛି, ତ ତା ଆଖିରେ ଲୁହ ବହିଛି, ସେ କାନ୍ଦୁଛି, ତ ସେ ପେଣ୍ଟିଂଟା ଟାଙ୍ଗା ହେଇଥାଏ, ସେ ଝିଅଟି ସେମିତି ଗଲା, ବାର ବାର ପଚାରୁଛି ସେ କାହିଁକି କାନ୍ଦୁଛି, ଥରେ ଯାଉଛି ଦେଖିଦେଉଛି, ପୁଣି ଆସି ମୋତେ ରିଟର୍ନ ପଚାରୁଛି ସେ କାହିଁକି କାନ୍ଦୁଛି, ଆଣ୍ଟି ତ କାହିଁକି ଆପଣ କନ୍ଦେଇଛନ୍ତି। ସେ ଫିଲିଙ୍ଗସଟା ନର୍ମାଲି ଆମେ ଯଦି ବଡ଼ ହିସାବରେ ହୁଏତ ବୁଝିପାରିବେନି, ହଁ ଗୋଟେ କାନ୍ଦୁଛି ବୋଲି ଆମେ ଦେଖିବା, କିନ୍ତୁ ଗୋଟେ ଛୁଆ ସେଟାକୁ ଫିଲ୍ କରୁଛି ଯେ ଗୋଟେ ଛୁଆକୁ କଷ୍ଟ ହେଉଛି ସେ କାନ୍ଦୁଛି, ସେଇଟା ହେଲା ମୋ ପାଇଁ ସବୁଠୁ ବଡ଼ ଅନୁଭୂତି, ଯେଉଁଟା କି ମାନେ ମୋତେ ସାର୍ଥକ ଲାଗିଲା କି ମୁଁ ଗୋଟେ କାମ କରିଛି ଆଉ କିଏ ଜଣେ ଫିଲ୍ କରିଛି।
1: ପ୍ରକୃତରେ କହିବାକୁ ଗଲେ ଗୋଟେ କଳାକାରର ସେତିକି ବେଳେ ସାର୍ଥକତା ଆସେ ଯେତେବେଳେ ତାର ଅନୁଭବ, ତାର ଅନୁଭୂତିକୁ ସେ ଯେତେ ନିଖୁଣତା ଭାବରେ କରିଛି ତାକୁ ଯଦି ଅନ୍ୟ କେହି ବୁଝିପାରୁଛନ୍ତି, ଯେଉଁଟାକି ଆପଣ କହିଲେ। ଏବେ ମ୍ୟାଡମ୍, ଆପଣ ଏଇ ଯୋଉ ଚିତ୍ର କରିବା ବା ଏତେ ଦୂର ଯୋଉ ଯାଇଛନ୍ତି, କାହାକୁ ଆପଣଙ୍କର ପ୍ରେରଣା ବୋଲି ଆପଣ ଅନୁଭବ କରୁଛନ୍ତି?
0: ଯଦି କୁହାଯାଏ ସେଟା ମୁଁ ମୋ ପାଇଁ ହିଁ, ମୁଁ ନିଜ ପାଇଁ ହିଁ ସବୁବେଳେ ଚେଷ୍ଟା କରୁଛି, ହଜବେଣ୍ଡ ବି ପ୍ରେରଣା ଦିଅନ୍ତି, ଅଧିକା ଯଦି କହିବି ମୋ ଇଚ୍ଛା ହିଁ ମୋତେ ଆଗକୁ ନେବାକୁ ଚାହୁଁଛି, ମୁଁ ଚାହୁଁଛି ମାନେ ଆମର ଯେତେବେଳେ ମୁଁ ଯେତେବେଳେ ଶିଖୁଥିଲି ନର୍ମାଲି ଗୋଟେ, ସେତେବେଳେ ବି ଆମର ସେମିତି ଭାବିନଥିଲୁ କି ଆମେ ବହୁତ ଏତେ ବାଟ ମୁଁ ପହଞ୍ଚିବି, କେହି ତ ଭାବିନଥାନ୍ତି ଆଉ ମୁଁ ବି ଭାବିନଥିଲି ଏ ଜାଗାରେ ଆସିକି ମୁଁ ପହଞ୍ଚି ପାରିବି। ମୁଁ ଗୋଟେ ମାଇଣ୍ଡ ସେଟ୍ ଥିଲା କି ହଁ ଗୋଟେ ଶିଖିବା, କିଛି ଗୋଟେ କରିବା, ଏମିତି ଚାଲିଛି ଆଉ। ଭଗବାନଙ୍କ ଇଚ୍ଛା ଯାହା ବି ହଉ, ସେତିକି ମୋତେ ଦେଇଛନ୍ତି, ସେତିକି ଇଏ କରିଛନ୍ତି, ତ ଯାହା ବି ହଉ ହଜବେଣ୍ଡଙ୍କର ବି ବହୁତ ସାରା ରହୁଛି ସପୋର୍ଟ, ତ ଠିକ୍ ଅଛି, ମୁଁ ହଜବେଣ୍ଡଙ୍କର ବି ମୋର ବି ଦିଜଙ୍କର କହିବାକୁ ଚାଲିବ।
1: ବହୁତ ବଢ଼ିଆ କଥା ମ୍ୟାଡମ୍। ନିଶ୍ଚିତ ଭାବେ ଆମର ଏଇ ଯୋଉ ସମାଜଟା ଅଛି, ନାରୀ ଓ ପୁରୁଷ ଦୁଇ ଜଣ ହଉଛନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ, କିନ୍ତୁ ଦୁଇ ଜଣଙ୍କ ବିନା ତ ହୁଏନି। ଯେମିତି ଆପଣ କହିଲେ, ମୋର ପ୍ରେରଣାଟା ମୋତେ ସବୁବେଳେ ଉତ୍ସାହିତ କରେ ଯେ ମୁଁ କିଛି କରିବା ପାଇଁ, କିନ୍ତୁ ସେ ପ୍ରେରଣାରେ ଉତ୍ସାହରେ ଆଉ ଟିକେ ଆପଣଙ୍କର ଧର୍ମପତି ଅଛନ୍ତି ଯିଏକି ଆପଣଙ୍କୁ ଆଉ ଟିକେ ସହଯୋଗ କରୁଛନ୍ତି, ଯାହାଫଳରେ ଆପଣଙ୍କର ଯୋଉ ଖୁସିଟା ଆଉ ଦୁଇ ଗୁଣ ବଢ଼ିଯାଉଛି। ତେବେ ମ୍ୟାଡମ୍, ଆପଣ ଆପଣଙ୍କର ଚିତ୍ରକଳାକୁ କୋଉ କୋଉ ଜାଗାରେ ପ୍ରଦର୍ଶନ କରିଛନ୍ତି ଏବଂ କୋଉ କୋଉ ଜାଗାରେ ଏହି ଚିତ୍ରକଳାକୁ ନେଇକି ସମ୍ମାନିତ ହୋଇଛନ୍ତି, ସେ ବିଷୟରେ ଆମକୁ କିଛି କଥା କୁହନ୍ତୁ।
0: ପ୍ରଦର୍ଶନ ତ ନର୍ମାଲି ଓଡ଼ିଶାରେ ପ୍ରାୟତଃ ମୁଁ ଯାଇଛି, ଭୁବନେଶ୍ୱରରେ ପ୍ରାୟ କରିଛି, ସମ୍ବଲପୁର ବି ଯାଇଛି, ଆମର ଏଇଠି ରାଉରକେଲାରେ ତ ପ୍ରାୟ ଟାଇମ୍ ହୁଏ। ତା ବ୍ୟତୀତ ଅନଲାଇନ୍ରେ ବହୁତ ସାରା, ଯେମିତି ମାନେ ଫରେନ୍ କଣ୍ଟ୍ରିର ବି ବହୁତ ସାରା ମୋତେ ସାର୍ଟିଫିକେଟ୍ ମିଳିଛି, ଆୱାର୍ଡ ବି ବହୁତ ସାରା ଅନଲାଇନ୍ରୁ ହିଁ ମିଳିଛି। ତା ବ୍ୟତୀତ ମୁଁ ଡେଲି ଆମର ଲଳିତ କଳାରେ ବି ଯାଇକି ଏକ୍ଜିବିସନ୍ କରିଥିଲି, ମୋଦିଙ୍କର ଗୋଟେ ଥିଲା ପ୍ରୋଗ୍ରାମ, ତ ସେଥିରେ ବି କରିକି ଆସିଛି। ବାହାରକୁ ତ ଯାଇ ହେଉନି କାହିଁକିନା ଝିଅ ମୋର ପଢ଼ୁଥିଲା, ଟେନ୍ଥ ଥିଲା, ଏବେ ପ୍ଲସ୍ ଟୁ ସରିଲା ପରେ ଯାହା ବି NIT ପାଇଯାଇଛି, ତା ପାଇଁ ଟିକେ ବ୍ୟସ୍ତ ରହିବାକୁ ପଡ଼େ, ତ ବାହାରକୁ ତ ବାହାରି ହୁଏନି, ଯେତିକି ମୁଁ ଚେଷ୍ଟା କରେ ଅନଲାଇନ୍। ଆଉ ଆୱାର୍ଡ କହିଲେ ମୁଁ ପାଇଛି, ଯେମିତି ହାଇଦ୍ରାବାଦରୁ ଏବେ ଗୋଟେ ଥିଲା ଆମର ଏକ୍ଜିବିସନ୍ ଥିଲା, ତ ସେଠି ପାଇଛି, ହାଇଦ୍ରାବାଦରୁ ଦୁଇ ତିନିଟା ପାଇଛି, ଯେମିତି ଗୋଲ୍ଡେନ୍ ଆର୍ଟିଷ୍ଟ ଆୱାର୍ଡ ପାଇଛି, ଓମେନ୍ସ ପ୍ରାଇଡ୍ ଆୱାର୍ଡ ପାଇଛି ଆମର ଅହମ୍ମଦାବାଦରୁ, ନୀଳାଦ୍ରି ସମ୍ମାନ ଆମର ଏଠି ଚନ୍ଦ୍ରମା ଏଫ୍ ଆମର କରିଥିଲେ, ଆମର ଏଇ ନର୍ମାଲି ଜଗନ୍ନାଥଙ୍କ ଇଏରେ ହିଁ ହେଇଥିଲା, ସେଠୁ ପାଇଛି, ଆହୁରି ବହୁତ ସାରା ଅଛି। ଆଡମ୍ ବୋଲି ଗୋଟେ ସଂସ୍ଥା ଆମର ଥିଲା, ଯେଉଁଟାକି ମୋର ଷ୍ଟାର୍ଟିଂ କହିବାକୁ ଗଲେ, ତା ଥ୍ରୁରୁ ମୁଁ ବହୁତ ସାରା ଚିହ୍ନା ହେଇଛି, ମାନେ ଓଡ଼ିଶାର ଲୋକ ଜାଣିଛନ୍ତି ସେଇ ଆଡମ୍ ଥ୍ରୁରୁ ମୋତେ କହିବାକୁ ଗଲେ। ତାଙ୍କ ସହିତ ଯୋଡ଼ିଲା ପରେ ମୁଁ ଓଡ଼ିଶାରେ ତ ମୁଁ କରିଛି କମ୍ପିଟିସନ୍, ଛୁଆଙ୍କ ଲେବୁଲ୍ରେ ଟୋଟାଲ୍ ଓଡ଼ିଶାକୁ କରିଥିଲି, ରିପ୍ରେଜେଣ୍ଟ କରିଥିଲି, ଆଉ ବହୁତ ସାରା ଆର୍ଟିଷ୍ଟକୁ ନେଇକି କରିଥିଲି, ଯେଉଁଥିରେ ମୋତେ ହେଲ୍ପ ବି କରିଥିଲେ ଆମ କେଶୁ ସାର୍ ଅଛନ୍ତି ଆମର ବାଲେଶ୍ୱର, ରଘୁନାଥ ସାର ଭୁବନେଶ୍ୱରର, ସେମାନେ ମୋତେ ସପୋର୍ଟ କରିଥିଲେ ଜଜିଂରେ, ଆଉ ବହୁତ ସାରା ଆର୍ଟିଷ୍ଟ ମୋତେ ହେଲ୍ପ କରିଥିଲେ ସେଥିରେ, ଆଉ ବହୁତ ସଫଳ ବି ହେଇଥିଲା, ଯେଉଁଥିରେ କି ପିଲାମାନଙ୍କୁ ପଇସା ଦେବାକୁ ପଡ଼ିନଥିଲା, କିନ୍ତୁ ସେମାନେ ପ୍ରାଇଜ୍ ପାଇଥିଲେ, ଅନଲାଇନ୍ରେ ତାଙ୍କୁ ପେଣ୍ଟିଂ ଦେଖେଇଥିଲେ, ଆଉ ଏଇ ଜଗନ୍ନାଥଙ୍କ ଉପରେ ହିଁ ଏକ୍ଜିବିସନ୍ଟା ହେଇଥିଲା। ତାପରେ ମାନେ ଆଗକୁ ମୁଁ ବଢ଼ିଛି,

0: ଆଉ ପଛକୁ ତ ମୁଁ ଚାହିଁନି ଆଣିବା ଭିତରେ, ଚେଷ୍ଟା ବି କରୁଛି ଆହୁରି ଆଗକୁ ଯିବା ପାଇଁ। ଯେମିତିକି ଆହୁରି ଥିଲା ଶ୍ରୀଜଗନ୍ନାଥ ଆର୍ଟ ତରଫରୁ ମୁଁ ରେକଗ୍ନାଇଜେସନ ଆୱାର୍ଡ ଗୋଟେ ପାଇଥିଲି। ଗ୍ରୀନିଜ୍ ୱାର୍କ ରେକର୍ଡ ଗୋଟେ ହେଇଥିଲା, ସେଟା ବି ସେମିତି ଆମର ଫଟୋ ପୋଷ୍ଟ କରିବା ଥିଲା, ମୋ ମାନେ ପେଣ୍ଟିଂ କରୁଥିବା ସମୟରେ ଫଟୋ ପୋଷ୍ଟ କରିବା ଥିଲା। ତ ସେଥିରେ ବହୁତ ସାରା ଆର୍ଟିଷ୍ଟ ପାର୍ଟିସିପେଟ କରିଥିଲେ, ତ ତା ଭିତରେ ମୁଁ ବି କରିଥିଲି, ତ ସେଥିରେ ବି ମୋର ରେକର୍ଡରେ ନାଁ ଅଛି। ତା ବ୍ୟତୀତ ଆମର ଯେମିତିକା ସିଲଭର ମେଡାଲ ଆୱାର୍ଡ ପାଇଥିଲି ଟ୍ୟାଲେଣ୍ଟ ଇନ୍ ଆର୍ଟ ଫାଉଣ୍ଡେସନ ତରଫରୁ, ତାଙ୍କର ଥିଲା ଆମର ଆର୍ଥ ଡେ ପରେ ଥିଲା, ସେଠି ପାଇଥିଲି। ଏସବୁ ନର୍ମାଲି ମୋର ବାହାରୁ ବେଶୀ, ଆଉ ଯେତିକି ଅଛି ଭୁବନେଶ୍ୱର ଆଉ ରାଉରକେଲାରୁ।
1: ଆପଣ ତ ଅନେକ ଗୁଣର ଅଧିକାରିଣୀ, ବହୁତ ଜାଗାରେ ଆପଣ ସମ୍ମାନିତ ହେଇଛନ୍ତି, ଆଗକୁ ଇଚ୍ଛା କ'ଣ ରହିଛି ଚିତ୍ରକଳାକୁ ନେଇକି?
0: ଆଗକୁ ନିଜର ମୋର ଇଚ୍ଛା ଅଛି, ମୁଁ ନିଜର ଗୋଟେ ଗ୍ୟାଲେରୀ ଟାଇପ୍ସ କରିବି ଯୋଉଥିରେ କି ମୋ ପେଣ୍ଟିଂ ମୁଁ ରଖିବି। ହଁ, ଆଗକୁ କ'ଣ ମାନେ ଅପସନ୍ ରହିବ ସେଟା ଜାଣିନି, ଲୋକ ରାଉରକେଲାରେ ରହୁଛି କି ମୋତେ ମୋ ଗାଁକୁ ଯିବାକୁ ପଡୁଛି, ତାହା ବି କିଛି ଫାଇନାଲ ହେଇନି। ତ ଯୋଉଠି ବି ରହିବି ମୁଁ ଚେଷ୍ଟା କରିବି ମୋର ଗୋଟେ ଗ୍ୟାଲେରୀ କରିବା ପାଇଁ ଯୋଉଠି ମୋ ପେଣ୍ଟିଂ ରହିବ, ଆଉ ସେତିକି ହିଁ ମୋ ପାଇଁ ବହୁତ ଖୁସି ରହିବ ଯେ ମୋ ପେଣ୍ଟିଂଟା ଟାଙ୍ଗା ହେଇଛି, ମୁଁ ଦେଖୁଥିବି ସବୁବେଳେ।
1: ତେବେ ମ୍ୟାଡମ୍, ଆମେ ତ ଅନେକ କିଛି କଥା ଜାଣିଲୁ, ଯେମିତି ଆପଣ କହିଲେ ଯେ ଚିତ୍ରକଳାକୁ ଆପଣ କେମିତି ଜୀବିତ ରଖିଛନ୍ତି ଏବେ ପର୍ଯ୍ୟନ୍ତ। ତେବେ ଗୋଟେ ଗୃହିଣୀଟିଏ ଚାହିଁଲେ ବା ଗୋଟେ ମହିଳାଟିଏ ଚାହିଁଲେ, ଯେମିତିକି ଆପଣଙ୍କ ପାଖରେ ଅଛି ସେମିତି ଜଣଙ୍କ ପାଖରେ ଯଦି ଏହି ସୃଜନଶୀଳତା ଥାଏ ଚିତ୍ରକଳାକୁ ନେଇକି, ସେ କୋଉ କୋଉ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ ବା କୋଉ କୋଉ ଦିଗ ପ୍ରତି ସେ ସଚେତନ ହେଲେ ଏହି କ୍ଷେତ୍ରରେ ଆଗକୁ ବଢ଼ିପାରିବେ?
0: ଯଦି ସିଏ ରିଏଲି ତାଙ୍କର ଇଣ୍ଟରେଷ୍ଟ ରହୁଛି କାମ କରିବା ପାଇଁ, ତ ସୁବିଧା ସୁଯୋଗ ତ ବହୁତ ସାରା ରହୁଛି ଆମ ସମାଜରେ। ଆପଣ ଯଦି ଶିଖିନାହାନ୍ତି, ଇଣ୍ଟରେଷ୍ଟ ରହିବାଟା ତ ହବନି, ଆପଣଙ୍କୁ ଶିଖିବାକୁ ବି ପଡିବ। କାହିଁକିନା ଆଉ କିଛି ବି ଅଛି ଆର୍ଟ ଯାଇକି ଯାହା ବି ପାରୁଛନ୍ତି, ଲୋକଙ୍କୁ ବି ଖୁସି ଲାଗେ, ଯେମିତି କ୍ରାଫ୍ଟ କରୁଛନ୍ତି ତ ଭଲ ଲାଗିଲେ ଲୋକ କିଣୁଛନ୍ତି, ତ ଆପଣ ଯୋଗାଯୋଗ କରିବାକୁ ପଡିବ। ଯେମିତି ଗଭର୍ଣ୍ଣମେଣ୍ଟର ସବୁ ଆସୁଛି ସଂସ୍ଥା ରହୁଛି ବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା, ବା ନିଜେ ବି ଆପଣ ଚାହିଁଲେ ବିଜନେସ୍ କରିପାରିବେ, ଯେଉଁଥିରେ କି ଆପଣ କାମକୁ ଟାଇମ୍ ଦେଲେ, ଆପଣଙ୍କ ପରିବାର ସାଙ୍ଗରେ ଆପଣ ତ ଘରେ ବସିକି ହିଁ କାମ କରିବାର ଅଛି, ତ ଆପଣ ଟାଇମ୍ ଦେଲେ ତା ଦେହରୁ ଯାହା ବାହାରିଲେ ଆପଣ ଚାହିଁଲେ ମାର୍କେଟରେ ବିକି ପାରନ୍ତି, ବା ଆପଣ ଯଦି ପାରିବେ ମାନେ ଇଣ୍ଡିଭିଜୁଆଲ କରିପାରନ୍ତି, ବା ପାରିବେ ଗଭର୍ଣ୍ଣମେଣ୍ଟ ଥ୍ରୋ ନେଇପାରିବେ, ପୋର୍ଟ୍ରେଟ୍ କାହାକୁ ଗିଫ୍ଟ ଦେବାର ଅଛି, ତ ସେମିତିରେ ବି ଅର୍ଡର୍ ଦେଇକି ଲୋକ ନିଅନ୍ତି।
1: ତ ମ୍ୟାଡମ୍, ଆପଣ କହିବାକୁ ଚାହୁଁଛନ୍ତି ଯେ ବହୁତ ଗୁଡ଼ାଏ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ପ୍ରକାରର ମାନେ ସୁବିଧା ରହିଛି, କିନ୍ତୁ ସେ ସୁବିଧା ଗୁଡ଼ିକୁ ଆମେ ଜାଣିବା ଏବଂ ସେହି ସୁବିଧାର ଲାଭ ଉଠେଇ ପାରିବା? ଯଦି ଜଣେ ଚାହିଁବ ତାହେଲେ ସେ ଏଇ ସରକାରୀ କ୍ଷେତ୍ରରେ ଆପଣ ଯଦି ସେ ଲାଇନ୍ରେ ଯାଇ ଯିବେ, ଅନେକ କିଛି କଥା ଜାଣିପାରିବେ।
0: କାର୍ଡ ବି ରହୁଛି, ମାନେ ଆର୍ଟିଷ୍ଟ କାର୍ଡ ବି ସବୁ ରହୁଛି, ଯାହାଫଳରେ କି ଗଭର୍ଣ୍ଣମେଣ୍ଟ ଆପଣଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବା ଇଏ ଦ୍ୱାରା ଆପଣଙ୍କୁ ପଠାଉଛି, ଯୋଉ ସବୁ ମେଳା ପଡୁଛି ତା ଦେହରେ ଆପଣଙ୍କୁ ଷ୍ଟଲ ଦଉଛି, ଆପଣ ଯାଇକି ସେଠି ଆପଣଙ୍କର ନିଜର ମାନେ ବେପାର କରିପାରିବେ ବା ବିଜନେସ୍ କରିପାରିବେ।
1: ତେବେ ମ୍ୟାଡମ୍, ଆପଣ ତ କହିଲେ ଯେ ଆମେ କୋଉ କୋଉ ଦିଗ ପ୍ରତି ଗଲେ ଏଇ ପେଣ୍ଟିଂ ବା ଏଇ ଚିତ୍ରକଳା କ୍ଷେତ୍ରରେ ଆଗକୁ ଯାଇପାରିବା, ଚିତ୍ରକୁ ନେଇକି ବର୍ତ୍ତମାନ ଆପଣ ରାଉରକେଲା ସହରରୁ ଅନ୍ୟାନ୍ୟ ଜାଗାରେ ମଧ୍ୟ ପରିଚିତ ହୋଇପାରିଛନ୍ତି, ତେବେ ଏହା ଛଡା ଆଉ କ'ଣ କ'ଣ ସବୁ କରିବାକୁ ଭଲ ଲାଗେ ଆପଣଙ୍କୁ?
0: ଏହା ବ୍ୟତୀତ ମୋର ହଜବେଣ୍ଡଙ୍କର ଗାର୍ଡେନିଂ ରହୁଛି, ତ ସେଥିରେ ଟିକେ ହେଲ୍ପ କେତେବେଳେ କେତେବେଳେ କରିଦିଏ, କିନ୍ତୁ ନର୍ମାଲି ମୋର ମେନ୍ ପ୍ରାୟୋରିଟି ପେଣ୍ଟିଂ ହିଁ ଥାଏ।
1: ତେବେ ମ୍ୟାଡମ୍, ଏଇ ଯୋଉ ଚିତ୍ର କଥା ନେଇକି ଆଗକୁ ଆଉ କ'ଣ କରିବାର ଇଚ୍ଛା ଅଛି?
0: ଆଗକୁ ତ ଇଚ୍ଛା ଅଛି ଗୋଟେ ଭଲ ଆର୍ଟିଷ୍ଟ ଯାହାକି ମୋତେ ଲୋକ ଜାଣନ୍ତୁ, ସେଟା ଗୋଟେ ବହୁତ ବଡ଼ କଥା, ଖାଲି ଓଡ଼ିଶାରେ ନାହିଁ ବାହାରେ ବି ଲୋକ ଜାଣନ୍ତୁ ମୋ ପେଣ୍ଟିଂ ବାହାରେ ଟଙ୍ଗା ହଉ, ଗୋଟେ କୋଉ ଗ୍ୟାଲେରୀରେ ଭଲ ଗ୍ୟାଲେରୀରେ ମୋ ପେଣ୍ଟିଂ ଲାଗୁ, ସେଟା ତ ସବୁ ଆର୍ଟିଷ୍ଟଙ୍କର ଇଚ୍ଛା ଆଉ ମୋର ବି ଇଚ୍ଛା ଅଛି। ଯେମିତି କହନ୍ତିନି ସିଗ୍ନେଚର, ସେ ସିଗ୍ନେଚର ପେଣ୍ଟିଂ ମୋ ପାଖରୁ କେବେ ବାହାରିବ ମୁଁ ସେଇଟା ଆଶା ଅଛି, ମାନେ ଯୋଉ ପେଣ୍ଟିଂରେ କି ମୋ ନାଁରେ ରହିବ, ଭଗବାନଙ୍କର ଯଦି ଆଶୀର୍ବାଦ ହବ ହୁଏତ ବାହାରି ବି ପାରେ, ସେଇ ଅପେକ୍ଷାରେ ଅଛି କେବେ ସେ ସକ୍ସେସ୍ ହେଉଛି।
1: କିନ୍ତୁ ଅହରହ ଆପଣ ଚେଷ୍ଟା ମ୍ୟାଡମ୍ କରି ଚାଲିଛନ୍ତି ଆଉ ଏଇଭଳି ଚେଷ୍ଟା କରୁଥାନ୍ତୁ, ନିଶ୍ଚିତ ଭାବେ ଆମର ଶୁଭକାମନା ଯେ ଏଇ କ୍ଷେତ୍ରରେ ଆପଣଙ୍କର ଯାହା ବି ଆଗକୁ କରିବାର ଇଚ୍ଛା ଅଛି ତାହା ନିଶ୍ଚୟ ପୂରଣ ହଉ। ତେବେ ମ୍ୟାଡମ୍, ଆଜିର କାର୍ଯ୍ୟକ୍ରମର ଶେଷ ଉପଦେଶ ଆମ ଶ୍ରୋତାଭଣୀମାନଙ୍କ ପାଇଁ କ'ଣ ରହିବ?
0: ଏହା ଯେ ଜୀବନରେ କେବେ ହାର ମାନିବେନି, ଚେଷ୍ଟା କରିବେ, ଆଉ ଚେଷ୍ଟାର ନିହାତି ଫଳ ଥାଏ। ଆପଣ ଯୋଉଟାକୁ ଛୋଟ ଭାବୁଛନ୍ତି ସେ ଦିନେ ଏତେ ବଡ଼ ଗଛ ହେଇଯାଏ ଯେଉଁଟା କି ଆପଣ ଭାବିପାରିବେନି। ମୋ ଲାଇଫରେ ବହୁତ ସାରା ଷ୍ଟ୍ରଗଲ ଭିତରେ ମୁଁ ଆର୍ଟ ଶିଖିଛି, ଏମିତି ନୁହେଁ କି ମୁଁ କଲେଜରେ ପାଠ ପଢ଼ିଛି, ମୋର ପରିଶ୍ରମ ହିଁ ମୋତେ ଆଗକୁ ନେଇଛି। ତେଣୁ ଆପଣ ପରିଶ୍ରମ କରନ୍ତୁ, ଫଳ ଭଗବାନଙ୍କ ଉପରେ ଛାଡ଼ନ୍ତୁ, ଆଉ ସେ ନିହାତି ସକ୍ସେସ୍ ହବ, ଏଇଟା ମୋ ତରଫରୁ ତ ମାନେ ସିଓର ଅଛି।
1: ଯେମିତି ମ୍ୟାଡମ୍ ଆଜି ଆମର କାର୍ଯ୍ୟକ୍ରମରେ କହିଛନ୍ତି ଯେ ପରିଶ୍ରମ ହିଁ ସଫଳତାର ଚାବିକାଠି, ନିଶ୍ଚିତ ଭାବେ ଯଦି ଆପଣ ପରିଶ୍ରମ ସେଇଭଳି କରିଛନ୍ତି ଆପଣଙ୍କୁ ନିଶ୍ଚୟ ସଫଳତା ଆସି ଛୁଇଁବ। ତେବେ ମ୍ୟାଡମ୍, ଆଜିର ଆମର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ବହୁତ ଧନ୍ୟବାଦ, ନମସ୍କାର।

0: ଶ୍ରୋତା ଭଉଣୀ, ହିନ୍ଦୁମାନଙ୍କର ଚତୁର୍ଧାମ ମଧ୍ୟରୁ ପୁରୁଷୋତ୍ତମ ଧାମ ଅନ୍ୟତମ। ଏହି କ୍ଷେତ୍ର ପୁରାଣ ପ୍ରସିଦ୍ଧ ଓ ଅତି ପବିତ୍ର। ଶ୍ରୀକ୍ଷେତ୍ର ନୀଳାଚଳ ଧାମ, କମ୍ବୁକଟକ ଓ ପୁରୀ ନାମରେ ଏହି ପବିତ୍ର ଭୂମି ବହୁକାଳରୁ ସୁପରିଚିତ। ଏହି କ୍ଷେତ୍ରରେ ଭୁବନ ବିଦିତ ବଡ଼ଦେଉଳ ଅବସ୍ଥିତ। ବଡ଼ଦେଉଳରେ ମହାପ୍ରଭୁ ଜଗନ୍ନାଥ, ଜ୍ୟେଷ୍ଠ ଭାଇ ବଳରାମ, ଭଗିନୀ ସୁଭଦ୍ରାଙ୍କ ସହିତ ଆଧାରିତ। ମହାପ୍ରଭୁ ଜଗନ୍ନାଥଙ୍କର ବାର ମାସରେ 13 ପର୍ବ ଅନୁଷ୍ଠିତ ହୋଇଥାଏ। ମାତ୍ର ଅନୁଷ୍ଠିତ ପର୍ବଗୁଡ଼ିକ ମଧ୍ୟରେ ଦେବସ୍ନାନ ପୂର୍ଣ୍ଣମୀ ଅନ୍ୟତମ। ଏହି ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ପ୍ରଥମେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ବା ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହୋଇଥାଏ। ତାପରେ ଆରମ୍ଭ ହୋଇଥାଏ ରଥ ନିର୍ମାଣ। ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଦିନ ହୋଇଥାଏ ରଥ ଖଳା।
1: ଶ୍ରୋତାବନ୍ଧୁ, ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମିନିଟ୍ରେ ଖେଳ ଜଗତ ଏଥିରେ ଓଡ଼ିଶାରେ ଆଥଲେଟିକ୍ ଖେଳର ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ଶୁଣିବେ ଆଶିଷ କୁମାର ପ୍ରଧାନଙ୍କ ସହ। 8:30 ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ଗଜାନନ ବେଶ ସମ୍ପର୍କରେ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। 8:45 ବଣ ପାହାଡ଼ର ଗୀତରେ ସାନ୍ତାଳୀ ଗୀତ ଶୁଣିପାରିବେ। 9:11, 12:30 ଓ ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିବେ। ଆସନ୍ତାକାଲି ଦିନ 10:00 ସିନେ ସଙ୍ଗୀତରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1317ତମ ଭାଗ ଶୁଣିବେ। ଆସନ୍ତାକାଲି ସନ୍ଧ୍ୟା 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:30 ଓଡ଼ିଆ ଭକ୍ତି ଗୀତ, 6:10 ଓଡ଼ିଶୀ ଗୀତ ଶୁଣିବେ, 6:30, 6:55, 7:25, 8:00 ଓ 9:15 ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ICC ମହିଳା T20 ବିଶ୍ୱକପ୍ 2026 କ୍ରିକେଟ୍ ମ୍ୟାଚ୍ର ସିଧା ପ୍ରସାରଣ ଶୁଣିପାରିବେ ଲଣ୍ଡନରୁ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମଗୁଡ଼ିକ ଆପଣମାନେ ଶୁଣିପାରିବେ ରେଡିଓ ସେଟ୍ ମାଧ୍ୟମରେ, ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆପଣମାନେ ସନ୍ଧ୍ୟା 6:30, 6:55, 7:25 ଶୁଣିପାରିବେ ସମ୍ବଲପୁରୀ ଗୀତ, 7:30 କିସାନ ବାଣୀ, 8:00 ହ୍ୟାଲୋ ରାଉରକେଲା, 8:30 ସିନେ ସଙ୍ଗୀତ, 10:30 ଶୁଣିବେ ରୂପକ ବିନ୍ଦୁରୁ ସିନ୍ଧୁ ଯାଏ। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଗାମୀକାଲି ମଙ୍ଗଳବାରର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ରାଉରକେଲା, ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତ, କଣ୍ଠଶିଳ୍ପୀ ଅନୁପ ଚଲୋଟା।

0: ଶ୍ରୋତାବନ୍ଧୁ, ଆପଣମାନେ ଶୁଣିଲେ ଏହି ହୃଦୟସ୍ପର୍ଶୀ ହିନ୍ଦୀ ଭଜନଟି ଅନୁପ ଚଲୋଟାଙ୍କ କଣ୍ଠରେ ପୁରାତନ ରଚନାରୁ।
1: ନମସ୍କାର। ସଦ୍ୟ ପ୍ରକାଶିତ ନିରୁପମା ପତିଙ୍କର ଆଧ୍ୟାତ୍ମିକ ପ୍ରବନ୍ଧ ସଂକଳନ ବିଚିତ୍ର ବ୍ରହ୍ମାଣ୍ଡ ଓ ଭିନ୍ନ ଦୃଷ୍ଟି ଏକ ସୃଷ୍ଟି ସଂଗ୍ରହ କରି ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଅନୁରୋଧ। ଧନ୍ୟବାଦ।
0: ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଓଡ଼ିଶା ନୂତନ ସମାଧାନ ପ୍ରଦାନ କରି କିମ୍ବା ଏକ ନୂତନ ଉତ୍ପାଦ ଅଥବା ସେବା ବଜାରକୁ ଆଣେ, ଏହା ପ୍ରଯୁକ୍ତି ଭିତ୍ତିକ ହୋଇପାରେ। ପୁଣି କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଖାଦ୍ୟ, ପ୍ରକ୍ରିୟାକରଣ, ହସ୍ତଶିଳ୍ପ କିମ୍ବା ସେବା କ୍ଷେତ୍ରରେ ମଧ୍ୟ ହୋଇପାରେ। ଯୁବବର୍ଗଙ୍କ ପାଇଁ ଷ୍ଟାର୍ଟଅପ୍ ଅତି ଗୁରୁତ୍ୱପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜେ ରୋଜଗାର ପାଇବାର ସୁଯୋଗ ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି ଏହା କରିଥାଏ, ଯେଉଁଥିରେ ନିଜ ଦକ୍ଷତା ଓ ଜ୍ଞାନର ସଠିକ୍ ବ୍ୟବହାର କରାଯାଏ। ସାଧାରଣତଃ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ଥାନୀୟ ସମ୍ପଦର ସଦ୍ବ୍ୟବହାର କରିବା ବ୍ୟକ୍ତିଗତ ଲାଭ ନୁହେଁ, ଏହା ସାର୍ବଜନୀନ ଲାଭରେ ପରିଣତ ହୋଇଥାଏ। ଆତ୍ମନିର୍ଭର ଭାରତ ଗଠନରେ ଅବଦାନ ପାଲଟିଯାଏ। ଯୁବଗୋଷ୍ଠୀ ଲାଗି କେଉଁ କ୍ଷେତ୍ରରେ ଷ୍ଟାର୍ଟଅପ୍ କ'ଣ କରାଯାଇପାରିବ ତାହିଁ ଆଜିର ବିଚାର୍ଯ୍ୟ। ବିଶେଷ କରି ଜୈବିକ ଚାଷ ଓ କୃଷି ପ୍ରଯୁକ୍ତି, ଦୁଗ୍ଧ, ମାଛ ଓ କଙ୍କଡ଼ା ପାଳନ, କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରିୟାକରଣ ଆଦିରେ ଯୁବଗୋଷ୍ଠୀ ମନୋନିବେଶ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର ଡିଜିଟାଲ ଇଣ୍ଡିଆ କରିବା ଦିଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେହି ଦୃଷ୍ଟିରୁ ଇ କମର୍ସ, ଡିଜିଟାଲ ମାର୍କେଟିଂ, ମୋବାଇଲ ଆପ୍ ଓ ସଫ୍ଟୱେୟାର, ଅନଲାଇନ୍ ଶିକ୍ଷା, ହସ୍ତତନ୍ତ ଓ ହସ୍ତଶିଳ୍ପ, ପର୍ଯ୍ୟଟନ ଓ ହୋମ୍ ଷ୍ଟେ, ବର୍ଜ୍ୟବସ୍ତୁ ପରିଚାଳନା, ସୌରଶକ୍ତି, ସବୁଜ ପ୍ରଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଋଣର ମଧ୍ୟ ସୁବିଧା ରହିଛି। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାରେ ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000-5,00,000, ତରୁଣମାନେ ବା ଯୁବଗୋଷ୍ଠୀ 5,00,000-10,00,000 ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୋଗ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡ୍ ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି, ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା, ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ ପାଇଁ ଯିବା ସମୟରେ ସାଧାରଣ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ।

0: ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧ୍ୟବସାୟ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରେ, ଏହା ନିଃସନ୍ଦେହ। ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା, ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା, ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୋଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନାକୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜନୀତି ଓ ଛେରାପହଁରା ସେବା ସମ୍ପାଦିତ ହୋଇଛି। ଶ୍ରୀଜୀଉମାନଙ୍କ ଗଜାନନ ବେଶ ଶେଷ ହୋଇଛି। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ସେବାୟତଙ୍କ ଦ୍ୱାରା ଆଜି ଗୋଟିଏ ଭୋଗନୀତି ଅନୁଷ୍ଠିତ ହେବ। ଭୋଗନୀତି ପରେ ଶ୍ରଦ୍ଧାଳୁମାନେ ସାହାଣ ମେଲା ଦର୍ଶନ କରିବେ। ମହାପ୍ରଭୁଙ୍କ ପହଣ୍ଡି, ଜଳ ଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 80 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ସେହିଭଳି ନୟାଗଡ଼ ଜିଲ୍ଲାର ରଣପୁରଠାରେ ଠାକୁରଙ୍କ ହାତୀବେଶ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମନ୍ଦିର ପରିସରରେ ସ୍ନାନମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥକଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026 ପାଇଁ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀମାନଙ୍କୁ ସାହସିକତା ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାର ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ସମ୍ମାନିତ କରିଥାଏ। ଗତ 8 ତାରିଖରେ ରାଷ୍ଟ୍ରପତି ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ପ୍ରଥମ ପର୍ଯ୍ୟାୟରେ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦ୍ର ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ଉତ୍ସବ ଭୁବନେଶ୍ୱରସ୍ଥିତ ସମବାୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ସମବାୟରୁ ସମୃଦ୍ଧି ଅଭିଯାନକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ପାଇଁ ସମବାୟ ବିଭାଗ ସମସ୍ତ ପ୍ରୟାସ କରିବା ସହିତ ଅଭିଯାନକୁ ଫଳପ୍ରଦ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷି ଋଣ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ହେବା ପ୍ରକ୍ରିୟା ଜାରି ରହିଛି। ପ୍ୟାକ୍ସଗୁଡ଼ିକୁ ଏମ୍ ପ୍ୟାକ୍ସରେ ପରିଣତ କରି ଏହା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ତଥା ଉତ୍ପାଦନକ୍ଷମ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ 591ତମ

0: ରାଜ୍ୟାଭିଷେକ ତଥା ଗଜପତି ଦିବସ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ଓଡ଼ିଆ ଭାଷାକୁ ପ୍ରଥମ କରି ତତ୍କାଳୀନ ରାଷ୍ଟ୍ରୀୟ ତଥା ପ୍ରଶାସନିକ ଭାଷାର ମର୍ଯ୍ୟାଦା ଗଜପତି କପିଳେନ୍ଦ୍ର ଦେବ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ସୁରଜ କହିଛନ୍ତି। ସୂଚନା ଅନୁସାରେ 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହୋଇଥିଲା। ଏଥିସହିତ ତାଙ୍କୁ ଗଜପତି, ଗୋଡ଼େଶ୍ୱର, ନବକୋଟି, କର୍ଣ୍ଣାଟକ, କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। କପିଳେନ୍ଦ୍ର ଦେବ 1435ରୁ 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏ ସମ୍ପର୍କରେ ପରିଷଦ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷା ନୀତି ଲାଗୁ ହେବ ନାହିଁ। 2026-27 ଶିକ୍ଷାବର୍ଷରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପୁରୁଣା ଦୁଇ ଭାଷା ନୀତିରେ ପାଠ ପଢ଼ିବେ। ଚଳିତ ବର୍ଷ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ଦୁଇଟି ବିଦେଶୀ ଭାଷା ପଢ଼ୁଥିବାରୁ ଗୋଟିଏ ଭାରତୀୟ ଭାଷାକୁ ତୃତୀୟ ଭାଷା ଭାବେ ଚୟନ କରି ସେମାନେ ପଢ଼ିପାରିବେ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ପୁନଃ ଯାଞ୍ଚ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଆବେଦନ ତାରିଖ ଶେଷ ହେଉଥିବା ବେଳେ ଏହାକୁ ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 8 ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22 ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ୍ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହେବା ପାଇଁକା ଆଗାମୀ 24 ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟ ବର୍ଷା ହେବାର ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34 ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75 ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66 ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54 ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100 ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ

0: ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ୍ ପାଣ୍ଠିରୁ ଦୁଇ ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ବାପା, ଦିଅ 3,000।
2: କାହିଁକି?
1: ମୋର ପକେଟ୍ ମନି।
2: ଆରେ, ଏବେ ମାତ୍ର 2,000 କ୍ୟାସ୍ ଅଛି।
1: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେଁ, ହଁ, ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
2: ଆରେ ବା, ମତେ ବି ଶିଖା, ନିଜର 1,000 ନେଇଯା,
1: ତମ ମୋବାଇଲ ଦିଅ,
2: ନେଇଯା।
3: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
4: ସହଜ ଅଟେ ପ୍ରତିଟି ନେଣ ଦେଣ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା ପ୍ରକଟ କରିଥାନ୍ତି। ମାନବଙ୍କ ମଧ୍ୟରେ ଯାହା ସବୁ ଘଟିଥାଏ ସେଗୁଡ଼ିକ ସ୍ୱୟଂ ଦାରୁ ଦେବତା ଦାରୁବ୍ରହ୍ମଙ୍କ ଶ୍ରୀମନ୍ଦିରରେ ସମସ୍ତ ନୀତି, କାନ୍ତି, ବିଧିବିଧାନ ଏବଂ ପାରମ୍ପରିକ ଭାବେ ପାଳନ କରାଯାଏ। 12 ମାସରେ 13 ଯାତ୍ରା ମଧ୍ୟରେ ତାଙ୍କର ଲୀଳାର ବୈଶିଷ୍ଟ୍ୟ ରହିଛି। ଶ୍ରୀଜୀଉଙ୍କ 12 ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ସ୍ୱତନ୍ତ୍ର। ରଥଯାତ୍ରା ପୂର୍ବରୁ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଜ୍ୟେଷ୍ଠ ପୂର୍ଣ୍ଣିମା, ସ୍ନାନ ପୂର୍ଣ୍ଣିମା ଏବଂ ପତିତ ପାବନ ଲୀଳା ବୋଲି କୁହାଯାଏ। ଏହି ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମତିଥି ପଡ଼ୁଥିବାରୁ ତାଙ୍କର ଅଭିଷେକ ଉତ୍ସବ ମଧ୍ୟ ପାଳନ କରାଯାଇଥାଏ। ଯେପରି ସାଧାରଣ ମନୁଷ୍ୟ ତାର ସ୍ୱର୍ଣ୍ଣକ୍ଷେତ୍ରକୁ ସ୍ମରଣ କରି ଉତ୍ସାହର ସହ ପାଳନ କରିଥାଏ, ସେହିପରି ପ୍ରଭୁ ଜଗନ୍ନାଥଙ୍କର ଆବିର୍ଭାବ ଦିବସ ସ୍ନାନଯାତ୍ରା ଭାବେ ପାଳିତ ହୋଇଥାଏ। ବର୍ଷ ସାରା ଦର୍ପଣ ସମ୍ମୁଖରେ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ସ୍ନାନ କରୁଥିବା ଚତୁର୍ଦ୍ଧା ମୂର୍ତ୍ତି ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପ ଉପରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କ ସମ୍ମୁଖରେ ମନ୍ତ୍ରପୂତ ସୁବାସିତ କୁମ୍ଭ ଜଳରେ ସ୍ନାନ କରିଥାନ୍ତି। ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥିବାରୁ ଏହାକୁ ପତିତ ପାବନ ଲୀଳା ବୋଲି ମଧ୍ୟ କୁହାଯାଏ। ସ୍ନାନବେଦୀକୁ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ବିଜେ ହୋଇଥାନ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥାନ୍ତି। ଜ୍ୟେଷ୍ଠ ପୂର୍ଣ୍ଣିମା ପୂର୍ବଦିନଠାରୁ 108 ଗରା ଜଳ ସୁନାକୂଅରୁ ସଂଗ୍ରହ କରାଯାଇଥାଏ। ଏହି ସୁନାକୂଅଟି ଶ୍ରୀମନ୍ଦିର ପରିସରରେ ଥିବା ଶୀତଳା ଠାକୁରାଣୀଙ୍କ ସମ୍ମୁଖରେ ରହିଛି। 108 ଗରା ଜଳକୁ କର୍ପୂର, କେଶର, ଚନ୍ଦନ ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଯାଇ ଅଧିବାସ ଗୃହରେ ରଖାଯାଇଥାଏ। ଏହି ଅଭିମନ୍ତ୍ରିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିଥାନ୍ତି। ବିଧି ଅନୁଯାୟୀ ବଡ଼ ଠାକୁରଙ୍କୁ 33 କୁମ୍ଭ, ପ୍ରଭୁ ଜଗନ୍ନାଥଙ୍କୁ 35 କୁମ୍ଭ, ଦେବୀ ସୁଭଦ୍ରାଙ୍କୁ 22 କୁମ୍ଭ ଏବଂ ଚକ୍ରରାଜ ସୁଦର୍ଶନଙ୍କୁ 18 କୁମ୍ଭ ଜଳ ଦ୍ୱାରା ସ୍ନାନ କରାଯାଇଥାଏ। ସ୍ନାନବେଦୀରେ ଠାକୁରଙ୍କର ଜଳ ଲାଗି ନୀତି ପରେ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଶ୍ରୀନଅରରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜ ରୂପା ଖଚିତ ତାମଜାନ ବିମାନରେ ଆସି ସ୍ନାନବେଦୀରେ ପହଞ୍ଚି ଛେରା ପହଁରା ନୀତି ସମ୍ପନ୍ନ କରିଥାନ୍ତି। ଏହାପରେ ଠାକୁରଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇଥାଏ। ରୀତିନୀତି ଅନୁଯାୟୀ ବାଡ଼ଗ୍ରାହୀ ସାମନ୍ତ ବଳଭଦ୍ରଙ୍କ ନିମନ୍ତେ ଗୋପାଳତୀର୍ଥ ମଠ

ଏବଂ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ରାଘବଦାସ ମଠରୁ ଏହି ବେଶ ପାଇଁ ସମସ୍ତ ଉପକରଣ ଆସିଥାଏ। ସ୍ନାନବେଦୀ ଉପରେ ଠାକୁରଙ୍କର ଏହି ବେଶ ଦର୍ଶନ କଲେ ବହୁଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ପ୍ରବାଦ ରହିଛି। ହାତୀ ବେଶ ପରେ ଠାକୁରଙ୍କର କର୍ପୂର ଲାଗି ଏବଂ ଏହାପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ସାହାଣ ମେଳାରେ ଦର୍ଶନ କରିଥାନ୍ତି। ସ୍ନାନ ଯୋଗୁଁ ଠାକୁର ମାନବୀୟ ରୀତିନୀତି ଅନୁଯାୟୀ ଜ୍ୱରରେ ପୀଡ଼ିତ ହୋଇଥାନ୍ତି, ତେଣୁ ସ୍ନାନବେଦୀ ଉପରୁ ଠାକୁର ଅଣସର ଘରକୁ ବିଜେ କରିଥାନ୍ତି। ସେଠାରେ ଶ୍ରୀଜୀଉଙ୍କର 15 ଦିନ ଧରି ଗୁପ୍ତସେବା ନୀତି ଅନୁଷ୍ଠିତ ହୋଇଥାଏ। ଜ୍ୱରରୁ ଆରୋଗ୍ୟ ଲାଭ କରିବା ପାଇଁ ଏହି ଅଣସର ଘରେ ଅବସ୍ଥାନ ଅବସରରେ ଠାକୁରଙ୍କୁ ଫୁଲୁରୀ ତେଲ ଘର୍ଷଣ କରାଯାଇଥାଏ। ଠାକୁର ଆରୋଗ୍ୟ ଲାଭ ପାଇଁ 10 ମୂଳ ସେବନ ମଧ୍ୟ କରିଥାନ୍ତି। ଅଣସର ପିଣ୍ଡି ସମ୍ମୁଖରେ ଠାକୁରଙ୍କର ପଟିଦିଅ ପୂଜା ପାଇଥାନ୍ତି। ବଡ଼ ଠାକୁର ବଳଭଦ୍ର, ଶ୍ରୀ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରା ଭୁବନେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀ ନାରାୟଣ ପଟିଦିଅ ରୂପରେ ପୂଜା ପାଇଥାନ୍ତି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ୍ 15ତମ ଦିନରେ ଠାକୁରଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥାଏ। ଠାକୁରଙ୍କର ଅଣସର ଘରେ ଅବସ୍ଥାନ ଅବସରରେ ଶ୍ରଦ୍ଧାଳୁ ବ୍ରହ୍ମଗିରିଠାରେ ଅଲାରନାଥ ଦର୍ଶନ ବିଧି ରହିଛି। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଶାନ୍ତି ଶୃଙ୍ଖଳାର ସହ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ହେବା ସହ ଶ୍ରଦ୍ଧାଳୁ ବଡ଼ଦାଣ୍ଡରୁ ଚତୁର୍ଦ୍ଧା ମୂର୍ତ୍ତିର ଦିବ୍ୟ ଦର୍ଶନ ଲାଭ କରିଛନ୍ତି।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକ୍ବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 12 ପ୍ରମୁଖ ଯାତ୍ରା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଗୋଟିଏ ଯାତ୍ରା ଆଏ। ଜ୍ୟେଷ୍ଠ ମାସର ଉଜ୍ଜଲ ପଖର ପୁନିତିଥିନ ଶ୍ରୀକ୍ଷେତ୍ର ପୁରୀନ ସ୍ନାନଯାତ୍ରା ହେସି। ପୁନିର ଦୁର୍ଲଭ ଅବସରରେ ମହାପ୍ରଭୁ ଜନ୍ମ ହୋଇଥିଲେ। ଆଏ ଶ୍ରୀମନ୍ଦିରନ ସବୁ ନୀତିକାନ୍ତି ସୁରୁଖୁର୍ତ୍ତି ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନେ ରତ୍ନବେଦୀ ଛାଡ଼ିକରି ଧାଡ଼ି ପହଣ୍ଡିଥି ସ୍ନାନବେଦୀକେ ବିଜେ କରିଛନ୍। ପହିଲା ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଋତୁରୁ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିଥି ଆସିଥିଲେ। ତା ଋତୁରୁ ଦେବୀ ସୁଭଦ୍ରା ଆସବାର ସହିତ ଶେଷେ କୋଟି ଓଡ଼ିଆଙ୍କର ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିଥି ଆସିଥିଲେ। ସୁନାର କୁଆଁନୁ 108 ଗରିଆ ସୁବାସିତ ପାଇନ୍ଥି ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀଜୀଉମାନଙ୍କ ନୀତିକାନ୍ତି ପହଁପହନୁ ମୂଲ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରବାର୍ ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଲାଗି ରହିଛି। ସ୍ନାନ ପରେ ମହାପ୍ରଭୁମାନେ ଶ୍ରଦ୍ଧାଳୁମାନଙ୍କୁ ଦୁର୍ଲଭ ହାତୀ ବେଶଥି ଦର୍ଶନ

0: ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଯାଇକରି ସ୍ନାନ ମଣ୍ଡପନ ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଇ ଅବସରରେ ଶ୍ରୀ ମାଝି ସମକର ସୁଖ ଶାନ୍ତି ଲାଗି କାମନା କରିଛନ୍। ତାର ଉତ୍ତରୁ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡନ ଥିବାର ରଥ ଖଳାନ ପହଞ୍ଚିକରି ରଥ ତିଆରି କାମର ଅଗ୍ରଗତି ସମୀକ୍ଷା କରିଛନ୍। ରଥ ମହାରଣାମାନଙ୍କର ସାଙ୍ଗେ ଆଲୋଚନା କରିକରି ସେମାନଙ୍କର ମତାମତ ଆବଶ୍ୟକତା ବାବଦେ ପଚରେଇ ବୁଝିବାର ସହିତ ରଥ ତିଆରି କାମକେ ସୁରୁଖୁର ଆଉ ଠିକ୍ ସମୟଥି ସାରବାର ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍। ମହାପ୍ରଭୁଙ୍କର ପହଣ୍ଡି ଜଳ ଲାଗି ଆଉ ହାତୀବେଶ ନୀତିକେ ଶୃଙ୍ଖଳିତ କରିବାର ଲାଗି ସେବାୟତ ଆଉ ପ୍ରଶାସନ ତରଫୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକେ ନଜରଥି ରଖିକରି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଆଉ ସାରା ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ନୀତି ହେଉଛି। ବୌଦ୍ଧ ଜିଲ୍ଲାନ ଥିବାର ବହୁତ ପୁରୁଣା ମନମୁଣ୍ଡା ଶ୍ରୀ ଦଧିବାବନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଠିଡ଼ିକାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ପବିତ୍ର ଦେବସ୍ନାନ ଯାତ୍ରା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସହିତ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳାକ୍ଷେତ୍ର କୋଟସମଲେଇର ପାତାଳୀ ଶ୍ରୀକ୍ଷେତ୍ର ଠାନେ ଭିଲ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦେବସ୍ନାନ ପୂର୍ଣ୍ଣିମା କରାଯାଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କର ଆଜି ରାଜ୍ୟାଭିଷେକ ଦିବସ। 1435 ଜୁନ 29 ତାରିଖ ଆଜିର ଦିନେ ମହାରାଜଙ୍କର ରାଜ୍ୟାଭିଷେକ ହେବାର ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧି ଦିଆଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଆଉ ଗଜପତି ଉପାଧିଟି ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ତକ୍ ଶାସନ କରିଥିଲେ। ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ଆଜି ରାଇଜେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ ବୀରତା ଆର୍ ସୌର୍ଯ୍ୟର ପ୍ରତୀକ ଆନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆର୍ ସାଂସ୍କୃତିକ ନବଜାଗରଣ ଲାଗି ତାଙ୍କର ବହୁତ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ସାର ମିଲ୍ବାର ଆଉ କଳାବଜାରୀକେ ରୁକ୍ବାର ଲାଗି ସମବାୟ ବିଭାଗ ତରଫୁ ସାରର ଆଗର ମହଜୁଦ ଯୋଜନାକେ ସରକାର ମଞ୍ଜୁର କରିଛନ୍। ଯୋଜନାଥି 5 ବର୍ଷରେ 42 କୋଟି ଟଙ୍କା ତକ ରିହାତି ଦିଆଯିବା। ଚଲତି ଆର୍ଥିକ ବର୍ଷ ଲାଗି 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପାଖାପାଖି 2700 ପ୍ରାଥମିକ କୃଷି ସମବାୟ ସମିତିକେ ଏଥି ସାମିଲ କରାଯିବା। ସମବାୟ ବିଭାଗର କମିଶନର ଆଉ ସଚିବଙ୍କର ଅଧ୍ୟକ୍ଷତାତି ହୋଇଥିବା ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରିତ ଏହି ନିଷ୍ପତ୍ତି ନିଆଯାଇଛି। ଇତି କ୍ରେସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ସରକାର ଛାଡ଼ କରବେ, ଯେନ୍ଥିଲାଗି ସମବାୟ ସମିତିମାନଙ୍କର ସାରର ଆକ୍ତୁରା ମହଜୁଦ ପ୍ରକ୍ରିୟା ପୂରାପୂରି ସୁଧମୁକ୍ତ ହୋଇପାରବା। ଡିଜିଟାଲ ପେମେଣ୍ଟକେ ପ୍ରୋତ୍ସାହନ ଦେବାର ଆଉ ସାର ବିକ୍ରି ସମୟଥି ସ୍ୱଚ୍ଛତା ବଜାୟ ରଖବାର ଲାଗି ସରକାରଙ୍କ ତରଫୁ କ୍ୟୁଆର୍ କୋଡ୍ ଜରିଏ କାରବାର କରବାରକେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବହୁତଟେ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଛନ୍। ଇଥି ଆରୋଗ୍ୟ ସେତୁ 2 ନମ୍ବର ଖେପ, ଆୟୁଷ୍ମାନ ସାରଥୀ ଚାଟ୍ବଟ୍, ଆୟୁଷ୍ମାନ ଆପ୍, ଇ ସୁଶ୍ରୁତ କ୍ଲିନିକ୍, ନ୍ୟାସନାଲ୍ ହେଲ୍ଥ କ୍ଲେମ୍ସ ଏକ୍ସଚେଞ୍ଜ ଆଉ ସ୍ୱାସ୍ଥ୍ୟ ମାନଦଣ୍ଡ ସାମିଲ ରହିଛି। ଏସବୁ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଲାଗି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକେ ବରକସ କରବାର ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ତ୍ରିଭାଷା ନୀତି ବାବଦେ ନିର୍ଦ୍ଦେଶାବଳୀ ଜାରି କରିଛି। ଏହାଦେ 10 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ନୂଆ ଭାଷାନୀତି ଲାଗୁ ନାହିଁ ହୁଏ ବୋଲି ବୋର୍ଡ ସ୍ପଷ୍ଟ କରିଛି। ସେନ୍ତା ଏହାଦେ 7, 8 ଆଉ 9 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନେ 10 ଶ୍ରେଣୀଥି ପହଞ୍ଚିଲେ ଭିଲ 3 ନମ୍ବର ଭାଷାତି ବୋର୍ଡ ପରୀକ୍ଷା ଦେବାର ଦରକାର ନାହିଁନ। ସିବିଏସ୍ଇ ଆହୁରି କହିଛେ ଯେ 7, 8 ଆଉ 9 ଶ୍ରେଣୀଥି ଆଘନୁ 2ଟା ବିଦେଶୀ ଭାଷା ବାଛୁଥିବା ଛାତ୍ରଛାତ୍ରୀମାନେ ସେହି ଭାଷା ଜାରି ରଖିପାରିବେ, ହେଲେ ସେମାନଙ୍କୁ ଗୋଟିଏ ଅତିରିକ୍ତ ଦେଶୀୟ ଭାଷା ପଢ଼ବାରକେ ପଡ଼୍ବା। ଗ୍ରେଡ୍ ଅନୁସାରେ ଜରୁରୀ ପାଠପଢ଼ା ସାମଗ୍ରୀ ଧାରି ସମୟ ଭିତରେ ଯୋଗାଇ ଦିଆଯିବ ବୋଲି ବୋର୍ଡ ତରଫୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ବିଦ୍ୟାଳୟମାନଙ୍କୁ ସଂଶୋଧିତ ବହି ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। 1ରୁ 8 ଶ୍ରେଣୀ ତକ ପଢ଼ା ବହିଥି ହୋଇଥିବାର ଭୁଲର ତଦନ୍ତ କରାଯାଇକରି ଅବହେଳା କରିଥିବାର ଅଧିକାରୀମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦ୍ୟାଳୟନ ସଂଶୋଧିତ ବହି ବାଣ୍ଟବାର କାମ ଜିଲ୍ଲା ଶିକ୍ଷା ଅଧିକାରୀ କି ପ୍ରଧାନ ଶିକ୍ଷକଙ୍କ ଜରିଆଥି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
1: ମାନ୍ୟବର ମୁଖ୍ୟମନ୍ତ୍ରୀ 14 ଗୋଟି ସୁପାରିଶ କରିଛନ୍ତି ବିଭାଗକୁ, ଯେ ଇଏ ବହି ଯେଉଁ ଭୁଲ ହେଇଛି ସେଥିରେ ଆମେ ବିଦ୍ୟାଳୟମାନଙ୍କୁ କରେକ୍ଟେଡ଼ କପି ଯିବ, ଏବଂ ଆମର ଜିଲ୍ଲା ଶିକ୍ଷା ଅଧିକାରୀ ହେଉ ଶିକ୍ଷକମାନଙ୍କୁ

0: ହଉ କି ଏ ବିଷୟ ଅବଗତ କରି ସେମାନେ ଯୋଉ ଆମ କରେକ୍ଟେଡ୍ କପି ଦିଆ ହେଇଥିବ ସେହି ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବେ।
1: जातीय परिसंख्यान दिवस अवसर में संबलपुर जिला प्रशासन तरफ आज जिला परिषद सम्मिलनी कक्षन कार्यक्रम हो बछर मूल आभिमुख्य प्रशासनिक तथ्यर उन्मोचन बाबदे आलोचनाचक्र हो कार्यक्रम थी अतिरिक्त जिलापाल मुख्य अतिथि भाव जोगदेक जनकल्याणकारी योजनार सफल रूपायन लगी तथ्यर सठिक विश्लेषण बाबदे जोर देते। ଏହି ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଆଉ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫ ଯୁକ୍ତ ଦୁଇ ରିଚେକିଂ ଲାଗି ଆବେଦନ ସମୟକେ ଆଇବା 4 ତାରିଖ ତକ ବଢ଼ାଯାଇଛି। ଆଘନୁ ସମୟ ଜୁନ୍ 30 ତାରିଖ ତକ ଥିଲା। ଛାତ୍ରଛାତ୍ରୀମାନଙ୍କର ସୁବିଧାକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଛି। बौद्ध जिल्लान राज्य सरकार विकास धारा ओडिशा सारा 2026 कार्यक्रम 3 नंबर उद्यापनी समारोह आयोजित हो जिलापाल विभूतिभूषण नायक कार्यक्रम थी जोग देकर केन्द्र और राज्य सरकार भिन्न भिन्न जनकल्याणकारी योजना बाबदे सूचना देते। अनुसूचित जाति जनजाति विकास लगी सरकार भिन्न भिन्न पदक्षेप और सरकारी योजना मान सठिक कार्यान्वयन बाबदे कार्यक्रम थी आलोचना होता। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଗାଁ ଓ ପଡ଼ାନ ଆଜି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଯାଇଛି। ଦିନସାରା ପଲ୍ସ ପୋଲିଓ କେନ୍ଦ୍ର ସ୍ଥାପନା କରାଯାଇକରି ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବା ବେଳେ ବାଦ ପଡ଼ିଥିବା ଛୁଆକୁ ଘର ଘର ଯାଇକରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପୋଲିଓ ବୁନ୍ଦା ଖୁଆଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଟି 69 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଶିବିରଟି 75 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲାର ଗାଇସିଲେଟ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 110 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଇବା 3 ତାରିଖ ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତ୍କା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଆଉ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ମଧ୍ୟାହ୍ନ ଜବର ବର୍ଷାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ଇତାର ଆଖରପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଇବା ବୁଧବାର ନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକ୍ବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ହୋଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏୟାର ମାର୍ଶାଲ୍ ତରୁଣ ଚୌଧୁରୀ, ଲେଫ୍ଟନାଣ୍ଟ ଜେନେରାଲ୍ ନିରଜ ୱର୍ଷ୍ଣି, ଲେଫ୍ଟନାଣ୍ଟ ଜେନେରାଲ୍ ବିକାଶ ରୋହେଲା, ଲେଫ୍ଟନାଣ୍ଟ ଜେନେରାଲ୍ ହରବିନ୍ଦର ସିଂ ଭାନ୍ଦ୍ରା ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ ମହିନ୍ଦର ପଲ୍ ସିଂଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଓ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଏବଂ ଶତ୍ରୁପକ୍ଷ ବିରୋଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା

କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂହ କହିଛନ୍ତି, ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି, ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି, ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର ଷୋଡ଼ଶ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି, ଯାହାକି ସାଧାରଣ ନାଗରିକ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଦେଶରେ 23 ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157 ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘରା ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି, ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ୍ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ

0: ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସେଲ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ। ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି, ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ।
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ ଏକ୍ସପେକ୍ଟ କରାହଉଛି। ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର ଆଭେଲେବିଲିଟି ଓ ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ, ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ୍ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ, ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ, ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ। ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯେଉଁ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରିବୁ ଏବଂ ଲୋକଙ୍କର ଯେଉଁ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
2: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ।
4: ଡିଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା, ଯୋଉଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ୍ ଦିଆଯାଇଛି। ଏହାପରେ ଯାହା ବି ଦୁର୍ଘଟଣା ହେବ ସେଇଠି RTO ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ କରିବେ ଏବଂ 48 ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ୍ ନିଆଯାଇଛି। ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ୍ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫ୍ଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
2: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା

0: ଆବଶ୍ୟକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ଚାଷୀ ଭାଇ ଭଉଣୀମାନଙ୍କର ମନପସନ୍ଦ କାର୍ଯ୍ୟକ୍ରମ କ୍ଷେତ ଖମାର। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରୀନା ଦୀପ ଓ ବିନୟ କୁଲ୍ଲୁ। ଶ୍ରୋତାବନ୍ଧୁ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ ବିରତି। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। 8249809672। ବର୍ତ୍ତମାନ ଆସନ୍ତୁ ଶୁଣିବା କ୍ଷେତ ଖମାର କାର୍ଯ୍ୟକ୍ରମ।

0: କି ସେମାନଙ୍କ ଠାନୁ ଅଲଗା ମାନଙ୍କ ଠାନକେ ବି ନେଇଯାଏ।
1: ହେଲେ ଶଶୀ ଏଠାନେ ପ୍ଲସ୍ ପଏଣ୍ଟ ଇଟା ହେ ଯେ ଯଦି ଇଜେନ ପ୍ରାଣୀ ସମ୍ପଦ ଆଡ଼କେ ଯାଉଛନ୍ ସେଟାକେ ନେଇକରି ବ୍ୟବସାୟ କରବାର ଲାଗି ଚାହୁଁଛନ୍, ଇ ବାଗରେ ବ୍ୟବସାୟ କରବାରଟା ସୁନ୍ଦରଗଡ଼ ଜିଲ୍ଲା ଥି ବହୁତ କମ୍ ଲୋକ ଅଛନ୍। ଯଦି ଆମେ ଇଟା କରବାର ଲାଗି ଚାହିଁମା ବେଲେ ଇଜେନ ସରକାରୀ ସାହାଯ୍ୟଟା ବିମାରୀ ହେଲା କି କାଣା ହେଲା ତାର ସାହାଯ୍ୟଟା ଆମେ ଏକଦମ ବଢିଆ ସେ ପାଇପାରମା, ଇଟା ବି ଗୋଟେ କଥା ହେ। ଆଜ୍ଞା ମାନେ ଖୋଜୁଛନ୍ କି କେନ୍ ଭାଇଟା ଗୋଟେ କର୍ତ୍ତା କାଏଁ ଛେଲ ପାଲନ, କେନ୍ ଭାଇଟା ଗୋଟେ କର୍ତ୍ତା କାଏଁ ଯେନ୍ କୁକୁଡ଼ାଟା, କେନ୍ ଭାଇଟା ଇ ଯେନ୍ ଘୁଷୁରୀ ପାଲନଟାକେ କର୍ତ୍ତା କାଏଁ, ହେନ୍ତା ଖୋଜୁଛନ୍ ସେମାନେ। ଯଦି ଆମେ ଯାଇକରି ଆମେ ଆଜ୍ଞା ମାନଙ୍କୁ କହୁଛୁ ବେଲେ ସେମାନେ ଆମକେ ପୁରା ଏକଦମ ସେମାନଙ୍କ ଦିଲଜାନ ଲଗାଇ କରି ଆମକେ ସାହାଯ୍ୟ କରବେ, ଇଟା ଗୋଟେ ମାନେ ଖାସ କଥା ଇନର।
0: ବୋଲେ ସବୁ କଥା ରହିଲା ଆମର ଚିନ୍ତାଧାରା ଉପରେ ଆର ଆମର ଯେନ୍ ଦୃଢ଼ ସଂକଳ୍ପ କରୁଛୁ, ଆମକେ ଯେନ୍ ଚାଷଟା କରବାର ଅଛେ ସେତାର ଉପରେ ଆମେ ଫୋକସ୍ କରିକରି ଯାଇକରି ଆଜ୍ଞା ମାନଙ୍କ ସାଙ୍ଗେ ଦେଖା ସାକ୍ଷାତ କରିକରି କରବାର ହିଁ ଅଛି।
1: ବିଲକୁଲ ବିଲକୁଲ।
0: ହେଲେ ଦାଦା
1: ହୋଇଗା
0: ଇ ଆମର ଘୁଷୁରୀ ପାଳନ ଉପରେ ବନେ କଥାବାର୍ତ୍ତା ମାନେ ହେଲାନ, ହେଲେ ଯୋଉ ଏହା ଦେଖା ଆମର ମୁଖିଆ କଥାବାର୍ତ୍ତା ମାନଙ୍କର ଆଡ଼େ କି ଟିକେ ମୁହଁ।
1: ବିଲକୁଲ।
0: ଶ୍ରୋତା ଭାଇ ବହିନ ମାନେ ଆଜି ଆମର ସାଙ୍ଗେ ଯେନ୍ ଚାଷୀ ଭାଇ ଅଛନ୍ ସେ ହେଲେ ଦୟାସାଗର ରାଉତ ଭାଇ, ଆରୁ ତାଙ୍କର ଗାଁ ହଉଛେ ସିଙ୍ଗାରମୁଣ୍ଡା ଯେନ୍ଟା କି ଆମର ବଡଗାଁ ବ୍ଲକ ଥି ପଡୁଛେ। ତେବେ ଭାଇ ଜୁହାର।
2: ଜୁହାର ଆଜ୍ଞା।
0: ସ୍ୱାଗତ ଆପଣଙ୍କେ ଆମର ଆଜିର ବୈଠକି ଥି। ତ ଏହାଦେ ତ ସମିଆ ହେଲାନ ଆମର ଧାନ ଚାଷର, ଆରୁ ପାନ ବି ଆସଲାନ, ବର୍ଷା ବି ହେଲାନ ଦୁଇ ତିନ ଥର, ତ ବର୍ଷା ବି ଭଲ ବର୍ଷା ବି ହେଲାନ, ତ ଧାନ ଚାଷର ପ୍ରସ୍ତୁତି କେନ୍ତା କାଣା କଲି ସେ ବିଷୟରେ ତ କଥା ହେମା। ହେଲେ ମାନେ ଗଲା ବରଷ ଆପଣଙ୍କର ଧାନଟା କେନ୍ତା କାଣା ହେଇଥିଲା?
2: ଗଲା ବର୍ଷ ଆଜ୍ଞା ଏମିତି ସୁନ୍ଦର ଭାବରେ ଧାନଟା ହେଇଥିଲା, ଏମିତି ସମିଆ କରିଥିଲା
0: ଆଜ୍ଞା,
2: ଯୋଉଟା କି ଆଜ୍ଞା ମୁଇଁ ତାର ଦେଢ ଗୁଣା ଅଧିକ ଲାଭ ହେଲା।
0: ବୋଲେ ଆପଣ କେନ୍ ଜିନିଷ କେ ଇଠାନେ ପ୍ରାଧାନ୍ୟ ଦେବେ ବା କହିବେ ଯେ ଇ କାରଣର ଲାଗି ହିଁ ଗଲା ବରଷ ଧାନ ଚାଷଟା ବହୁତ ସୁନ୍ଦର ଭାବେ ହେଲା, ସେଥିଲାଗି କାଣା ସହାୟକ ହେଲା ବେଶୀ କରି?
2: ସେଥିର ଲାଗି ଆଜ୍ଞା ମୁଇଁ ଗୋଟେ ଜିନିଷ କହିବାର ଲାଗି ଚାହୁଁଛେ
0: ଆଜ୍ଞା,
2: ଯେ ଧାନଟା ତ ଆଜ୍ଞା ଆମର ଓଡ଼ିଶାର ପ୍ରଧାନ ଫସଲ ହେ
0: ଆଜ୍ଞା,
2: ଆଉ ବୈଜ୍ଞାନିକ ମାନଙ୍କର ମତ ଅନୁସାରେ ଧାନ ତାର ଉତ୍ପତ୍ତି ସ୍ଥଳ ହଉଛି ଆମର ଓଡ଼ିଶା, ଆଉ ଏ ଓଡ଼ିଶା ରାଜ୍ୟର ଜଳବାୟୁ ଧାନ ଲାଗି ଆଜ୍ଞା ବହୁତ ସୁନ୍ଦର ହେ
0: ଆଜ୍ଞା।
2: ତ ତିନି ପ୍ରକାର ଜମି ଅଛି ଆଜ୍ଞା, ଢିପ ଜମି, ମଧ୍ୟମ ଜମି, ଖାଲ ଜମି। ଢିପ ଜମିରେ ଆଜ୍ଞା ଆମେ ଯଦି ବଡ ଧାନ ଯଦି ଦେଇଦେମା ଆଜ୍ଞା ଚାଷୀ ସେଠାରେ ଆଜ୍ଞା ବହୁତ କ୍ଷତି ସହିବାର ଲାଗି ପଡ଼ସି
0: ଆଜ୍ଞା।
2: ମଧ୍ୟମ ଜମି ଖାଲ ଜମିରେ ଆଜ୍ଞା ଢିପ ଜମିର ଧାନ ଯଦି ଦେଇଦେମା ସେଥିରେ ଆଜ୍ଞା ବହୁତ କ୍ଷତି ହେସି। ସେଥିଲାଗି ମୁଁ ଚାଷୀ ଭାଇ ମାନଙ୍କୁ ଅନୁରୋଧ କରୁଛେ ଯେ ପ୍ରଥମେ ଜମି କେ ଚୟନ କରନ୍ତୁ, କେନ୍ ଜମିରେ ବେଶୀ ପାଣି ରହୁଛେ ସେ ଜାଗାରେ ବେଶୀ ଦିନିଆ ଧାନ କେ ଲଗାନ୍ତୁ, ମଧ୍ୟମ ଜାଗା ଯେଉଁଟା ଅଛି ସେନା ଟିକେ ମଧ୍ୟମ ଭାବରେ ଧାନ, ଆଉ ଯୋଉଟା ଆଜ୍ଞା ଢିପ ଜମି ପାଣି ବେଶୀ ନି ରହିବା ସେନା ଦୁଇ ତିନି ମାସ ଭିତରେ ଯେନ୍ ଧାନଟା ଆଜ୍ଞା ହେଇଯିବା ଅମଳ ହେଇପାରବା ସେଇ ଧାନକେ ଆଜ୍ଞା ଚୟନ କରିକିରି ଦେଲେ ଅଧିକ ଲାଭ ମିଳିବା। ଆଉ ଗୋଟେ ଜିନିଷ ଚାଷୀ ଭାଇମାନେ ଧ୍ୟାନ ଦେବେ, ପ୍ରଥମେ ହେଲା ମାଟି ପରୀକ୍ଷା, ନିଜର ଜମି ପ୍ରସ୍ତୁତ କରିବା ପୂର୍ବରୁ ଆଜ୍ଞା ମାଟି ଟିକେ ପରୀକ୍ଷା କରିଦେବାର କଥା, କାହିଁକି ନା ଆମର ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ଅନୁକୂଳ କରସନ୍, ତାପରେ ଧାନ ବୁଣସନ୍, ତାପରେ ଖରାଟିଆ ଯୁଦ୍ଧ ଯଦି କରିବେ ଆଜ୍ଞା ଧାନ ଅମଳ ହୋଇ ସାରବା, ତାପରେ ଯୋଉ ଆମର ସେଠି ପାଳ ନଳା ଯୋଉ ଥାଏ ସେ ସମୟରେ ଯଦି ଆଜ୍ଞା ଟ୍ରାକ୍ଟରରେ ଯଦି ହଳ କରିଦେବେ ସେ ଜମିଟା ଆଜ୍ଞା ବହୁତ ସୁନ୍ଦର ରହିଛି, ସେଟା ସାର ଆକାରରେ ସେ ପାଳ ନଳାଟା ରହିଯିସି, ତାପରେ ସେଟା ଖରା ଖାଇକିରି ଆଜ୍ଞା ମାଟିଟା ପୁରା ହାଲୁକା ହେଇକିରି ରହିଯାଇଛି। ଯେତେବେଳେ ସିଜନ ଆସବା ଆଜ୍ଞା ଟ୍ରାକ୍ଟରରେ ହଳ କରିଦେବେ, ସେନେ ଗୋବର ଖତ ଦେଇଦେବେ, ଆଉ ପୁରା ଗୁଣ୍ଡ କରିକିରି ହଳ କରିଦେବେ ଆଜ୍ଞା, ସେଟା ତାର ମାନେ ଆପେ ଆପେ ସେ ଜମିଟା ଉର୍ବର ହେଇଯାଇଛି, ସେନେ ବେଶୀ ସାର ପ୍ରୟୋଗ କରବାର ଲାଗି ନି ପଡେ।
0: ତ ଆପଣ ନିଜର ଜମିର ମାଟି ପରୀକ୍ଷାଟା କରାସନ କେ
2: ଧ୍ୟାନ ଦେବେ, ଥରେ ମାଟି ପରୀକ୍ଷା କରିଦେବେ ତାର ନମୁନା, ତାପରେ କାଣା ହେଇଛେ ଜାଣି ପଡ଼ିଲା ପରେ ତାର ପ୍ରତିକାର କରିବେ, ଆପଣ କି ଆଉ ମାଟି ପରୀକ୍ଷା କରବାର ଲାଗି ନେଇ ପଡେ
0: କାହିଁ ଜାଣି ପଡେ
2: ଅମଳଟା ନିଜେ ଜାଣି ପକାବେ
0: ଆଜ୍ଞା। ହଁ ଯେ ମାଟି ପରୀକ୍ଷା ଥରେ କରଲେ ଫେର କେତେ ବରଷ ଯାକର ନି କରବାର କେ ପଡେ
2: ଆଜ୍ଞା? ମିନିମମ ତିନ ଚାର ବର୍ଷରେ ଥରେ କରିଦେବାର କଥା
0: ଆଜ୍ଞା। ତ ଆପଣ ଲାଷ୍ଟ କେବେ କରିଥିଲେ?
2: ମୁଁ ଏଇଟା ଆଜ୍ଞା କରିଥିଲି 2022 କରିଥିଲି
0: ଆଜ୍ଞା। ତ ଏହାଦେ କରବାର ଦରକାର ଅଛେ କି ନିନ?
2: ଏହାଦେ ଆଜ୍ଞା କରବାର ଦରକାର ଅଛେ, କିନ୍ତୁ ଗଲା ବର୍ଷ ଯେତେବେଳେ ମୁଇଁ ଭଲ ଭାବରେ ଧାନଟା ପାଇଲି
0: ଆଜ୍ଞା,
2: ମୁଇଁ ଜାଣିଗଲି ଯେ ମୋର ଜମିର ମାଟିଟା ଠିକ ଅଛେ। ଠିକ ଅଛି ବୋଲି ମୁଁ ଭାବିକିରି ଆଜ୍ଞା ମାଟି ପରୀକ୍ଷା

0: କରି ବର୍ଷ
1: ତେବେ ଆପଣ ଗଲା ବର୍ଷର ଅମଲ ଯାହା ହେଇଥିଲା ସେ ତାର
0: ହଁ ଆଜ୍ଞା
1: ପୁରା ଯେନ୍ କ୍ରେଡିଟ ବା ଶ୍ରେୟଟା ଆପଣ ମାନେ ମାଟ କେ ଦେବାର କେ ଚାହିଁବେ କହୁନ କି
0: ହଁ
1: ଆପଣଙ୍କର ମାଟିଟା ବହୁତ ଉର୍ବର ହେଇଛେ ସେଥିର ଲାଗି ଅମଲଟା ଅତକା ହେଲା ବୋଲି କରି
0: ହଁ ଆଜ୍ଞା
1: ଆଜ୍ଞା
0: ସେଟା ପ୍ରଥମ ବର୍ଷ ଯେତେବେଳେ ମୁଁ ଦେଲି ତାର ଆଗ ବର୍ଷ
1: ଆଜ୍ଞା
0: ସେତେବେଳେ ମୁଁ ଧାନ ଗୁଡାକୁ ଆଜ୍ଞା ମୋ ମନ ହିସାବରେ ମୁଁ ଯୋଉଠି ଯୋଉଟା ବୁଣବାର କଥା ବୁଣିଲି ତାପରେ ଦେଖିଲି କୋଉଟା କେତେ ଦିନିଆ ପାଣିରେ ହବ କୋଉଟା ବେଶୀ ପାଣି ତାକୁ ଦରକାର ସେଟାକୁ ମୁଁ ପୁଣି ସେଠୁ ଅନୁଧ୍ୟାନ କରେ
1: ଆଜ୍ଞା
0: ମୁଁ ଭାବିଲି ଯଦି ତାକୁ ଟିକେ ମୁଁ ଜଗି ରଖିକିରି କରିବି ତାହେଲେ ଟିକେ ଲାଭଟା ଦି ଗୁଣା ମୋର ହେବ ବୋଲି ଆଶା ହେଲା ତାପରେ ଆଜ୍ଞା ମୁଁ ତିନି କିସମର ଧାନ ଆଜ୍ଞା ମୁଁ ଚୟନ କଲି
1: ଆଜ୍ଞା ତ ଭାଇ ଗଲା ବର୍ଷର ଧାନ ତ ହେଇଗଲା ବଢିଆ ଅମଲ ବି ହେଲା ଇ ବରଷ ଯେନ୍ ଧାନର ପ୍ରସ୍ତୁତି ମାନେ ହେଲାନ ଆପଣ ଇହାଦେ କେନ୍ କେନ୍ ଦିଗ ଉପରେ ବେଶୀ କରି ଧ୍ୟାନ ଦେବେ ମାଟର ଯେନ୍ ସ୍ୱାସ୍ଥ୍ୟଟା ଅଛେ ସେଟା ଆପଣଙ୍କର ବହୁତ ଭଲ ଅଛେ ଆପଣ ନିଜେ କହୁଛନ୍ ତ ସେ ହିସାବେ ହିଁ ମାଟର ସ୍ୱାସ୍ଥ୍ୟଟା ଭଲ ରଖବାର ଲାଗି ସେହି ଖତ ମାନେ ଦଉଥିବେ ନିହାତି ଭାବେ ତ ଇ ବରଷ ବି ଆଶା କରୁଛନ୍ କି ସେ ହିସାବେ ଧାନ ଚାଷଟା ଭଲ ଅମଲ ଦେବା କି ତାଠାନୁ ବି ମାନେ ଅଧିକା ଅମଲ ପାଇବାର ଲାଗି ଅଲଗା କିଛି କରବେ ଜଳବାୟୁର କେନ୍ତା କାଣା ଯୁଗପାକ ରହିବା ଚାଷ ହଉଛେ ଜଳବାୟୁ ଉପରେ ବି ପୁରାପୁରି ନିର୍ଭର କରସି ତ ଇଥର କାଏଁ ଆପଣଙ୍କର ସେ ପ୍ଲାନିଂଟା ରହିବା ଯେ ଆପଣଙ୍କର ଧାନ ଚାଷଟା ଗଲା ବର୍ଷ ଏନ୍ତା ଭଲ ହେବା ବୋଲି କରି
0: ଆପଣ ଠିକ କଥାଟେ ଆଜ୍ଞା ପଚାରିଛନ୍ ଯେନ୍ତା କି ଆଜ୍ଞା ବର୍ଷା ପାଣି ତ ସବୁ ଉପରବାଲା ହାତରେ ରହିଲା
1: ଆଜ୍ଞା
0: ସେଟା ତ ଆମେ କିଛି କହିନି ପାରୁ କିନ୍ତୁ ଆମେ କି କେମିତି କଲେ ଅଧିକା ଟିକେ ଅମଲ ପାଇବା ଆମକୁ ଆଜ୍ଞା ତାର ପ୍ରତି ଦୃଷ୍ଟି ଦେବାର କଥା ଏ ବର୍ଷ ଆଜ୍ଞା ମୁଇଁ ଭାବିଛେ ଆଜ୍ଞା ଧାନକୁ ଆଜ୍ଞା ଧାଡିରେ ବୁଣବାର ଲାଗି ଧାଡିରେ ତ ଆଜ୍ଞା ରୁଆ କରୁଛୁ ଆମେ ଧାଡିରେ ରୁଆ କରୁଛୁ ଆଜ୍ଞା ବହୁତ ବର୍ଷ ହେଇଗଲା କିନ୍ତୁ ଏ ବର୍ଷ ମୁଁ ଧାନକୁ ଆଜ୍ଞା ଥରେ ଧାଡିରେ ମୁଇଁ ବୁଣବାର ଲାଗି ଚାହିଁଛେ ପୁରା ଗାଢ ଜମି ବୁଣା ବି ସରିଗଲା ତାପରେ ଧାଡିରେ ବୁଣିବି ଆଉ ବିହନ କେ ଆଜ୍ଞା ବିଶୋଧନ କରବାର ଲାଗି
1: ତ ବିହନ ମାନଙ୍କର ବି ମାନେ କଲେକ୍ସନଟା ଯେନ୍ତା ବିହନ ଆଣବାରଟା ବିହନ ଯୋଗାଡ କରବାରଟା ସେଟା କଲେ ନ
0: ସବୁ ରେଡି ହେଇଯାଇଛି
1: ବିହନ ଚୟନ ବି ସରିଲା ନ କେନ୍ କେନ୍ ବିହନ ମାନେ ଏଥର ଖାସ କରି ଚାଷ କରବାର କେ ମନ କରିଛନ୍ ଗଲା ବର୍ଷ ଯେନ୍ଟା କରିଥିଲେ କି ଏ ବର୍ଷ ଫେର ନୂଆଟା କିଛି
0: ଚେରବଦଲି କରବାର କରିଛେ ଗଲା ବର୍ଷ ଯେନ୍ ଧାନଟା କରିଛେ ଆଜ୍ଞା ଏ ବର୍ଷ ଟିକେ ଅଲଗା ଧାନଟା କରବାର ଲାଗି ଚାହିଁଛି
1: କେନ୍ କେନ୍ ଧାନ କିସମ ନେଇଛନ୍ ତାହେଲେ ଇ ବର୍ଷର ଧାନ ଚାଷ କରବାର ଲାଗି
0: ଏଟା ଆଜ୍ଞା ଆମର ଯୋଉ ଢିପ ଜମି ଯୋଉଟା ମାଲ ଜାଗା 1156
1: ଆଜ୍ଞା
0: 1156 ତାର ଆଦାୟ ବହୁତ ବଢିଆ ଗଲା ବର୍ଷ ଆମର ଜଣେ ଚାଷୀ ଭାଇ କରିଥିଲେ ମୁଁ ତାଙ୍କର ପାଖରେ ଦେଖିଲି ବହୁତ ସୁନ୍ଦର ହୋଇଛେ 1156 ତାପରେ ଆଜ୍ଞା ପଦ୍ମଜା ଏ ଦୁଇଟା ଧାନ ଆଣିଛେ ଏଇଟା ଆଜ୍ଞା ଯେତେ ସେ ସମୟରେ ଯେତେବେଳେ ଧାନଟା ଫଳିଯିବା ଆଜ୍ଞା ବର୍ଷା ପବନ ହୋଇଗଲେ ଧାନଟା ଆଜ୍ଞା ଢଳିଯାଇସି ଢଳି ଗଲା ପରେ ଆଜ୍ଞା ପାଣିରେ ସେଟା ସଳି ଯାଇଛି କିନ୍ତୁ ମୁଁ ଦେଖିଲି 1156 ଧାନଟା ଆଜ୍ଞା ଅନେକ ଚାଷୀ ଭାଇ ମାନଙ୍କର ଧାନଟା ଆଜ୍ଞା ଢଳି ଯାଇଛି କିନ୍ତୁ 1156 ଧାନ ଆଜ୍ଞା ନିଢଳି ଯେନ୍ତା କି କ୍ଷତି ସହିଲେ ଅନେକ କିନ୍ତୁ 1156 ଯେନ୍ ମାନେ କରିଥିଲେ ଆଜ୍ଞା ସେଟା ସେମାନେ କ୍ଷତି ନିଶହି ତାଙ୍କର ଧାନ ନଷ୍ଟ ନିଏ ତେଣୁ ସେ ଧାନଟା ଆଜ୍ଞା ମୁଇଁ ଚଏସ କରିଛେ ତାପରେ ଆଜ୍ଞା ମଝିଆଳି ଅଛି ଆମର ଲଲାଟ ଆମର ସ୍ୱର୍ଣ୍ଣ ବି ଆସୁଛି ଯମୁନା ଏଗୁଡାକ ଆସୁଛି ଆଜ୍ଞା ମଝିଆଳିଟା ତାପରେ ଆଜ୍ଞା ବିଳମ୍ବ କିସମ ଯେନ୍ତା କି ଆଜ୍ଞା କଳା ଜିରା ଲୁଣା ସୁବର୍ଣ୍ଣା ପୂଜା
1: ସବୁ ଧାନର କିସମ ହିସାବେ ସେମାନଙ୍କର ଅମଲର ଫରକ ରହେସି ଆରୁ ସେମାନଙ୍କର ରୋଗ ସହଣୀ ଶକ୍ତି ତାର ବାଦେ ମରୁଡି ସହଣୀ ଶକ୍ତି ଇଟା ମାନେ ବି ମାନେ ସେ ଧାନ ମାନଙ୍କର ଅଛି ତ ଇ ତିନି ପ୍ରକାର ଧାନ ଥି କେନ୍ କେନ୍ ଧାନର କାଏଁ କାଏଁ ସବୁ ଫରକ ରହିଛେ ଆରୁ ସେଟାକେ କେନ୍ ହିସାବେ ଚାଷ କରବାର କେ ପଡ଼ସି କେନ୍ଟାକେ କେନ୍ ହିସାବେ ଯତ୍ନ ଲାଗ୍ସି ସେଟା ଟିକେ କହୁନ୍ ଯେତ୍କି ବି ଆପଣ ଥର ଚାଷ କରବାର କେ ବାଛିଛନ୍
0: ଆଜ୍ଞା ସେଟା ତ ଗୋଟେ ଜିନିଷ ହଉଛି ଯେ ଆମର ସବୁ ଗୋଟେ ଟାଇମରେ ଆଜ୍ଞା ବୁଣାଯିବ
1: ଆଜ୍ଞା
0: ଯେଉଁଟା ବିଳମ୍ବ କିସମ ଆଜ୍ଞା ଯୋଉଟା ଗାଢ ଜମିରେ ହେବା କଥା ତାକେ ଆଜ୍ଞା ପ୍ରଥମେ ବୁଣା ତାପରେ ଯୋଉ ଢିପ ଜମି ରହିଲା ଆମର ମଧ୍ୟମ ଧରଣର ସେଠି ଆଜ୍ଞା ଆମର ଯୋଉ ଅଛି ଯମୁନା ସ୍ୱର୍ଣ୍ଣ ସେଟାକୁ ଆଜ୍ଞା ଦୁଇ ନମ୍ବରରେ ବୁଣା ତିନି ନମ୍ବରରେ ଆଜ୍ଞା ଆମର ମାଳ ଜମି ଯୋଉଟା ଅଳ୍ପ ଦିନରେ ହେବା ସେଇଟାକି ଆଜ୍ଞା ଦିଆଯାଇଛି ଆଉ ଧାନରେ ଯେନ୍ ପାଣି ସହିବାର ଶକ୍ତିଟା ଆଜ୍ଞା ପ୍ରତ୍ୟେକ ଧାନରେ ଆଜ୍ଞା 1 ଇଞ୍ଚରୁ 2 ଇଞ୍ଚ ଠିଆ ପାଣି ଆବଶ୍ୟକ ସେଟା ସବୁବେଳେ ଆଜ୍ଞା ଫୁଲ ହେଇକିରି ରହିବା ପୁରିକିରି ରହିବା ଆଜ୍ଞା 1 ଇଞ୍ଚରୁ 2 ଇଞ୍ଚ ପାଣି ସବୁବେଳେ କ୍ଷେତରେ ଆଜ୍ଞା ରହିବାର ଯାହାଦ୍ୱାରା କି ଆଜ୍ଞା ଲଟା ବାହାରି ନିପାରେ ଅନେକ ଚାଷୀ ଭାଇ କହିଛନ୍ତି ମୋର କ୍ଷେତରେ ଲଟା ବାହାରି ଗଲା

0: ଆଜ୍ଞା ଲଟା ନିବାରେ ପାଣି ଯଦି ଆପଣ ଜମିଟାକି ଆଜ୍ଞା ସଜେଇକି ରଖିଥିବେ କିଡ ଗୁଡାକ, ତାହେଲେ ଆପଣ ମନ କରେ ସେଟା ନିଷ୍କାସନ କରିପାରିବେ, ମନ କରିଲେ 2 ଇଞ୍ଚ ପାଣି ଆପଣ ସବୁବେଳେ ବାନ୍ଧିକିରି ରଖିପାରିବେ, ହେଲେ ଆଜ୍ଞା ଆମଦାନୀ ବଢିଆ ଆସି। ଆଉ ଯେତେବେଳେ ଆଜ୍ଞା ରୁଆ ବି କରିବେ, ରୁଆ କ୍ଷେତରେ ଆଜ୍ଞା ସେଇ 1-2 ଇଞ୍ଚ ପାଣି ସବୁବେଳେ ରହିବା ଅତି କମରେ। ବୁଣା କ୍ଷେତରେ ଆଜ୍ଞା 5-7 ଇଞ୍ଚ ପାଣି ରହିଲେ ବି ଅସୁବିଧା ନାହିଁ, କିନ୍ତୁ ରୁଆ କ୍ଷେତରେ ଆଜ୍ଞା 2 ଇଞ୍ଚରୁ ପାଣି ଯଦି ଅଧିକା ଦେବେ, ତାହେଲେ ଧାନ ଯେନ୍ ପିଲ ମାରବାର କଥା ସେ ପିଲଟା ଆଜ୍ଞା ମାରି ନି ପାରେ, ଯାହାଦ୍ୱାରା କି ଚାଷୀ ମାନେ କହିବେ ମୋର ଧାନଟା କେମିତି ଧାନଟେ ଆଣିଲି ଯେ ପିଲ ନି ଦେଲା ଅମଳ କମିଗଲା। ନାଇଁ ଆଜ୍ଞା, ଫୁଲଟା ନିଜର ହାତରେ ରହୁଛି, ଚାଷୀ ଯଦି ଧ୍ୟାନ ଦେବା ପିଲ ମାରି ପାରବା, 2 ଇଞ୍ଚ ପାଣି ବାନ୍ଧି ଦେବା ପିଲ ଆଜ୍ଞା ବହୁତ ସଂଖ୍ୟାରେ ବାହାର, ଆଉ ଧାନଟା ଆଜ୍ଞା ମଜବୁତ ହିସାବରେ ଅମଳ ହେଇପାରବା। ଧାନ ଚାଷଟା ତ ଆମର ବୁଣା ବୁଣି ସାରିଛେ, ରୁଆ ପାଇଁ ପ୍ରସ୍ତୁତ ହଉଛେ।
1: ପଲ୍ହା ପକାଲେ ତାହେଲେ
0: ପଲ୍ହା ତ ଆଜ୍ଞା ଆମର ନିହା ହୁଏ, ଖାଲି ବୁଣା ବୁଣି ଚାଲୁଛେ, ଏଇ 5-6 ଦିନ ଭିତରେ ଆଜ୍ଞା ଆମର ପଲ୍ହା ତିଆର ହେବା। ବର୍ଷା ଟିକେ ଅଧିକ ଦରକାର ପଲ୍ହା ପାଇଁ, ବେଲେ ସେ ସମୟଟା ନିହା ଆସେ, ମୁଇଁ ଅପେକ୍ଷା କରିକିରି ରହିଛେ ସେଟାକେ,
1: ବେଲେ ଭଲ ବର୍ଷାଟେ ଦେବା ବୋଲେ ଏଇଟା ରୁଆ ରୁଇ ବି ଆରମ୍ଭ କରିଦେବି କହୁନ। ବୁଣାଟା କିନ୍ତୁ ସାରିଲେ ନ?
0: ହଁ, ବୁଣା ସରିଗଲା।
1: କେତେ କେତେ ଜାଗାରେ ଏଇଟା କରା ହେଇଛି ଧାନ ଚାଷ ରଲେଇ?
0: 5 ଏକର ଜାଗାରେ ମୁଁ ଆଜ୍ଞା ଧାନ କରେ।
1: ଆଜ୍ଞା, ତ ଧାନ ତ ହଉଛି ଲମ୍ବା ଚାଷ, ସେଥି ଟିକେ ଅତକା ଯତ୍ନ ଲାଗସି, ଖର୍ଚ୍ଚ ବାର୍ଚ୍ଚ ବି ହେସି ନା?
0: ଖର୍ଚ୍ଚ ବାର୍ଚ୍ଚ ଅଧିକା।
1: ଆଜ୍ଞା, ତ ବହୁତ ଚାଷୀ ଏନ୍ତା ବି ଅଛନ୍ ଯେନ୍ ମାନେ କି କହେସନ୍ ଯେ ଧାନ ଚାଷ ତୁଳନା ଥି ଦୁସରା ଚାଷ ମାନେ ଯେନ୍ ହଉଛେ, ଆମର ପନିପରିବା ଚାଷ ମାନେ ବି ହଉଛେ ଯେନ୍ଟା, ସେଥି ଅତକା ଲାଭ ହେସି ବୋଲିକରି, କିନ୍ତୁ ଧାନ ଚାଷଟା ଯେହେତୁ ପୁରୁଣା ଚାଷ ହେ ଆରୁ ଭାତ ଖାଇବାର କେ ଆମେ ଓଡ଼ିଶାବାସୀ ପସନ୍ଦ କରସୁଁ, ସେଥିଲାଗି ଧାନ ଚାଷ କେ ଛାଡ଼ି ନେଇ ହୁଏ, ଧାନ ଚାଷ ନିହାତି କରାଯାଏସି ବୋଲିକରି। ଆପଣଙ୍କର ଏ ବିଷୟରେ କାଁ ଚିନ୍ତାଧାରା ଅଛି?
0: ନାଇଁ ଆଜ୍ଞା, ସତ କଥା, ଆମେ ଧାନ ଚାଷ କରୁଛୁଁ,
1: ଆଜ୍ଞା
0: 5 ଏକର ଜାଗା ଆମେ କରୁଛୁ ଆଜ୍ଞା, କିନ୍ତୁ ପନିପରିବା କୁ ଦେଖିଲା ବେଳେ
1: ଆଜ୍ଞା
0: ତାର ତୁଳନାରେ ଆଜ୍ଞା ଲାଭଟା ଧାନ ଚାଷରେ ବହୁତ କମ ଅଛି।
1: ଆଜ୍ଞା, ପାରମ୍ପରିକ ହିସାବରେ ଚାଲିଛେ ସେଟାକେ ଛାଡ଼ି ନେଇ ହୁଏ କହୁନ?
0: ହଁ, ଛାଡ଼ି ନେଇ ହୁଏ ଆଜ୍ଞା।
1: ଆଜ୍ଞା,
0: ସେଟା ଚାଲିଛେ, ଆଉ ନହେଲେ ପନିପରିବା ଯେଉଁ ହିସାବରେ ଏବେ ରେଟ୍ ଅଛି ଆଉ ଯେମିତି ସୁନ୍ଦର ଭାବରେ ହଉଛି, ପନିପରିବା ତୁଳନାରେ ଆଜ୍ଞା ଧାନ ଚାଷରେ ଲାଭ ନାହିଁ, ଧାନ ଚାଷରେ କମ ଲାଭ ହଉଛି ପନିପରିବା ଠାରୁ।
1: ହାରାହାରି କେତେ କଣ ଖର୍ଚ୍ଚା ହେଇଯିବା? ଏହା ତ ଆରମ୍ଭ ହେଇଛି ଆପଣଙ୍କର ଧାନ ଚାଷଟା, ଆରୁ କାଁ ଇଥର ଫେର ନୂଆ ଧାନ ଚାଷରେ କାଁ ଏନ୍ତା କିଛି ସାମିଲ କରବେ ଯେମିତି କି ଭଲ ଚାଷ ହେବା?
0: ଯୋଉ ସାର, ଟ୍ରାକ୍ଟର ଆଉ ଲେବର ଏମିତି ଦେଖି
1: କ୍ଷତି
0: ନାଇଁ, କ୍ଷତି କରିଲେ ତ ଲୋକମାନେ ଚାଷ ଛାଡି ଦେବେ, କିନ୍ତୁ ଯୋଉ ଲାଭଟା ହଉଛି ସେଟା ବହୁତ କଷ୍ଟର ଲାଭ। ଚାଷୀ ମତେ ବି ପୁଷାଲା ବୋଲି ଚାଷୀ କହିନି ପାରବା, ଆଉ ପୁଷାଲା ବୋଲି ବି କହିନି ପାରବା, ସେମିତି ସଜେସନ ରେ ଆଜ୍ଞା ଚାଷୀଟା ପଡି ଯାଇଛେ।
1: ରୋଗ ପୋକ ଯଦି ଦେଖମା ବୋଇଲେ କାଁ ରୋଗ ପୋକ ର ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି?
0: ଆଜ୍ଞା, ଧାନରେ ଆଜ୍ଞା ମୂଳସଢା ରୋଗ ଅଛେ, କାଣ୍ଡ ବିନ୍ଧା ରୋଗ ଅଛେ, ତାପରେ କେଣ୍ଡା କଟା ରୋଗ ଅଛେ, ତାପରେ ଲେଡ଼ା ପୋକ ଅଛେ, ପତ୍ର ପୋଡା ଅଛେ।
1: କହିବାକେ ଗଲେ ଧାନ ଚାଷରେ ଖୁବ ରୋଗ ପୋକ ର ସମସ୍ୟା ହେସି?
0: ହଁ ଆଜ୍ଞା, ବହୁତ ରୋଗ ପୋକ ଅଛେ
1: ଆଜ୍ଞା, ଆର ସେତାକେ ବହୁତ ମାନେ ଯତ୍ନ ର ବି ଦରକାର ପଡୁଛେ, ମାନେ ମେଡିସିନ ପତ୍ର ବି ଦିଆ ପଡୁଛେ, ହେଲେ ଆଜିକାଲି ବହୁତ ମାନେ ମେଡିସିନ ପତ୍ର ବାହାରିଲା ନ?
0: ବହୁତ ମେଡିସିନ ପତ୍ର ଆଜ୍ଞା, ରେଟ୍ ବି ଅଧିକ, ମୂଳସଢା, କାଣ୍ଡ ବିନ୍ଧା ଏ ରୋଗ ମାନକେ ଦେଖିଲା ବେଳେ ଯୋଉ ହିସାବରେ ମେଡିସିନ ଦେବାର ଲାଗି ପଡୁଛି, ପଇସା ପତ୍ର ବହୁତ ଲାଗି ଯାଉଛି, ସାର ବି ରେଟ୍ ବଢିଗଲା, ତାପରେ କୀଟନାଶକ ଯୋଉଟା ବି ଦେବାର କଥା ଲେଡ଼ା ପୋକ ଲାଗିଗଲେ, ତାପରେ ଆମର ଘାସ ବି ଅଛି 1 ବୀଜପତ୍ରୀ ଏବଂ 2 ବୀଜପତ୍ରୀ, ଇତାର ଲାଗି ଆଜ୍ଞା ଫେର ଲଟା ମରା ଔଷଧ ଦରକାର ପଡୁଛି।
1: ଆଉ ସେଟା ଫେର ଠିକ ସମୟ ଥି ନେଇ ଦେଲେ ସେ ସମସ୍ୟାଟା ବଢ଼ସି କହୁଁ?
0: ହଁ ଆଜ୍ଞା, ସେଟା ତ ପୁରା ବହୁତ ବଢିଯିସି।
1: ଆରୁ ମାଣ୍ଡିଆ ଚାଷଟା ଆପଣଙ୍କର ହେସି କେ?
0: ଆଜ୍ଞା, ମାଣ୍ଡିଆ ଚାଷ ମୁଁ କରିଥିଲି
1: ଆଜ୍ଞା, ଗୋଲା ବରସ କରିଥିଲି।
0: ହଁ, ମାଣ୍ଡିଆ କେ ପେଷେଇ କରି ସେଟା ସକାଳୁ ସାଦା ପାଣିରେ ଗୋଳେଇ କରି ଆଜ୍ଞା ଗୋଟେ ଗିଲାସ ପାଣି ପିଉଛି।
1: ଆଜ୍ଞା, ତ ଇ ବରସ ମାଣ୍ଡିଆ କରବାର ମାନେ ଇଚ୍ଛା ଅଛେ, କରବେ କି?
0: ଏତର ଲାଗି ବି ମୁଁ ଗୋଟେ ଜାଗା ଆଜ୍ଞା ପ୍ରସ୍ତୁତ କରିଛି।
1: ଆଜ୍ଞା,
0: ଟିକେ ଯାଉ ଧାନଟା ସାରି ଦେଲା ପରେ ଆଜ୍ଞା ମାଣ୍ଡିଆଟା ସେଇ ସାଙ୍ଗେ ସାଙ୍ଗେ ସେଇ ସାଥିରେ ସେଟା ବି ହେବ।
1: ଆଜ୍ଞା, କେତେ ଜାଗାରେ କରିବେ ବୋଲି ଏଇଟା ଭାବିଛନ୍?
0: ଏଇଟା ଗୋଟେ

0: ଜାଗାରେ ଆଜ୍ଞା, ଆଉ ଏଇଟା ମୁଁ ଗୋଟେ ଛୋଟ କିସମ ମାଣ୍ଡିଆଟା କରେ, ସେଟା ଛୋଟ କିସମଟା ଆଜ୍ଞା 3 ମାସରୁ 100 ଦିନ ଭିତରେ ତାର ଅମଲଟା
1: ଅମଲ ହେଇଯାଇସି,
0: ଆଉ ବଡ଼ କିସମଟା ଆଜ୍ଞା 4 ମାସ।
1: ବିକ୍ରିବଟା ବି କରସନ୍ କି ନିଜେ ହିଁ ବ୍ୟବହାର କରସନ୍?
0: ଆଜ୍ଞା,
1: ମାଣ୍ଡିଆ କେ ବିକ୍ରିବଟା କରସନ୍ କି ନିଜର ଲାଗି ହିଁ ରଖସନ୍?
0: ନାଇଁ ଆଜ୍ଞା, ଏଇଟା ଟିକେ କମ ଜାଗା ଅଛି ତ,
1: ଆଜ୍ଞା
0: ଜାଗା ଟିକେ ଛୋଟ ଅଛେ, ସେଟା ମୋର ନିଜର ପାଇଁ ଆଜ୍ଞା, ଖାଲି ମୋର ସ୍ୱାସ୍ଥ୍ୟ ଲାଗି। ମାଣ୍ଡିଆ ଗୋଟେ ଆଜ୍ଞା ପୁଷ୍ଟି ଜାତୀୟ ଶସ୍ୟ,
1: ଆଜ୍ଞା
0: ଏଇଟା ଆଜ୍ଞା ବହୁତ ଭିଟାମିନ ଯୁକ୍ତ ସୁଷମ ଖାଦ୍ୟ ଭାବରେ ଆଜ୍ଞା ଇଏ ମାନ୍ୟତା ପାଇଛେ। ଏଇଟା ଗୋଟେ ଚାଷୀ ଯଦି କରିପାରିବା ଆଜ୍ଞା, ବର୍ଷକୁ ଏଇଟା 2-3 ଥର ଚାଷ କରିପାରିବା, ଖରାଟିଆ ବି କରିପାରିବା, ବର୍ଷା ଦିନିଆ ବି କରିପାରିବା।
1: ଆଜ୍ଞା, କେନ୍ ଜିନିଷଟାକେ ବେଶୀ ଆପଣ ଫୋକସ୍ କରିବେ ଧାନ ଚାଷ ଭଲ କରି କରବାର ଲାଗି?
0: ଆଜ୍ଞା, ମୁଁ ତ ବିଶେଷ କରି କହିଲି ଏଇଟା ତ ଧାଡି ଚାଷ ଆମେ ଯୋଉ କରୁଛୁ ଆଜ୍ଞା, ଧାଡିରେ ମୁଁ ବୁଣା ଚାଷ କରୁଛି।
1: ଇଥର ଆପଣଙ୍କର ଇଏ ମାନେ ମୂଲ କଥା ହେଲା ଯେ ଆପଣ ଇଥର ଧାଡି ବୁଣାଟା କରିବେ ଧାନ ଚାଷ?
0: ଧାଡି ବୁଣା କରିବି ଆଜ୍ଞା।
1: ଆଜ୍ଞା, ପାଣିର ସୁବିଧା ଆପଣଙ୍କର ନିଜର ଅଛି କି କେନ୍ତା?
0: ପାଣିର ସୁବିଧା ତ ଆଜ୍ଞା ଆମର ଗୋଟେ ବନ୍ଧଟେ ଅଛି।
1: ଆଜ୍ଞା, ସେଠାନେ ପାନ ମିଳି ଯାଇସି ନି?
0: ଯଦି
1: ବି ପାନ କମ ହେଲା ବୋଲି
0: ସେଠାରୁ ବି ମିଳି ଯାଇସି।
1: ଆଜ୍ଞା, ତେବେ ଆପଣଙ୍କର ଧାନ ଚାଷର ଲାଗି ଆମେ ଆପଣଙ୍କୁ ଶୁଭକାମନା ଦେମୁ ଯେ ଆପଣଙ୍କର ଧାନ ଚାଷଟା ବଢିଆ କରି ହଉ ବୋଲି କରି। ତ ଏଇ ସବୁ କଥା ମାନେ ଏତେ ସୁନ୍ଦର ଭାବେ କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
0: ଆଜ୍ଞା, ନମସ୍କାର।
2: ଶଶିଜ୍ଞାନ
1: ହୋଇଗା ଦାଦା,
2: ଦେଖ ଚାଷ ବାସ ରେ ଆମକେ ଆଗକେ ବଢ଼ବାର ଅଛେ, ବୋଇଲେ ସବୁବେଲେ ଆମକେ ରେଡ଼ି ରହିବାର ଅଛେ କି କାଣା କାଣା ଆମେ କର୍ମା, କେନ୍ କେନ୍ ଚାଷ ମାନକେ କର୍ମା, ଆମର ଜାଗା କେତେ ଅଛେ, ସବୁ କଥା ମାନକେ ଆମକେ ଚିନ୍ତା କରବାର ଅଛେ। ଦୁସରା କଥା, ଆଖେ ପାଖେ ଲେବର ମାନେ ମିଳୁଛନ୍, ତ ସେ ଲେବର ମାନକେ ଲଗାଇ କରି ଆମେ ଆରୁ ଫେର ଭାଇ ବହିନ ମାନଙ୍କର ଜାଗା ଯଦି ଖାଲି ଅଛେ ତ ଲିଜ୍ ଥି ବା ପାର୍ଟନରସିପ୍ କରିକିରି କିଛି କରିହେବା କି, ଇ ସବୁ କଥା ମାନକେ ବି ଆମକେ ଚିନ୍ତା କରବାର ଅଛେ ଯଦି ଆମେ ଚାଷ ବାସ ଥି ଆଗକେ ବଢ଼ବାର ଲାଗି ଚାହୁଁଛୁ, ବେଲେ ନିହାତି ଭାବରେ ଏସବୁ କଥା ମାନକେ ଆମର ଚାଷୀ ଭାଇ ବହିନ ମାନେ ଧ୍ୟାନ ଦେବେ ବୋଲିକରି ମୋର ଆଶା।
1: ହଏ ଦାଦା, ବୋଇଲେ କଥା କଥା ନ ଅନେକ କଥାବାର୍ତ୍ତା ତ ଶୁଣିଲା ନ ହେଲା ନ, ନିଜର କଥାବାର୍ତ୍ତା ମାନେ ବି ପକାଲା, ତ ଇ ଭିତରେ ଦେଖ ଆମର ସୂଚନା ମାନଙ୍କର ସମୟ ଆସି ପହଞ୍ଚି ଯାଇଛେ, ବୋଇଲେ ଯେଉଁ ଗୁଟ ଗୁଟ କରି ସେଟା ମାନକେ ଦେଇଦେଉ, ହେଲେ ବଜାର ହାଟର ଦରଦାମର ସୂଚନାଟା ପହଲା କରିଦେଉ।
2: ହଇଗା ହଇ ଦେଇଦେଉ, ବୋଇଲେ ରାଉରକେଲାର ଆଖର ପାଖର ବଜାର ହାଟ ନ ଆଲୁ କିଲୋ ପିଛା 20 ଟଙ୍କା, ପିଆଜ 25 ଟଙ୍କା, ଅଦା 80 ରୁ 100 ଟଙ୍କା, ଲେସୁନ 150 ରୁ 160 ଟଙ୍କା, ବିଲାତି 40 ରୁ 50 ଟଙ୍କା, ବାଇଗନ 30 ରୁ 40 ଟଙ୍କା, ଭେଣ୍ଡି 20 ରୁ 25 ଟଙ୍କା, ବରବଟି 40 ଟଙ୍କା, ଲାଉ ଗୁଟାକେ 15 ରୁ 20 ଟଙ୍କା, ଜହ୍ନି 30 ରୁ 40 ଟଙ୍କା, କାଖେର 20 ରୁ 30 ଟଙ୍କା, କଚା କଦେଲ 40 ରୁ 50 ଟଙ୍କା, କରଲା 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଫୁଲକୋବି 40 ଟଙ୍କା, ମାଖନ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ରୁ 50 ଟଙ୍କା, ପୁଟଲ 40 ଟଙ୍କା, ଆରୁ କଚା ମିର୍ଚା 80 ଟଙ୍କା।
1: ଦାଦା, ବଜାର ହାଟର ସୂଚନା ଦେବାର ଭିତରେ ଆମର ପାନପାଗର ସୂଚନା ବି ଆସି ପହଞ୍ଚି ଯାଇଛେ, ବୋଇଲେ ସେଟା କେ ବି କହିଦେଉ।
2: ହଇଗା ହଇ କହିଦେଉ, ବୋଇଲେ ଆମର ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଯେନ୍ ସୂଚନା ଆସିଛେ ସେ ହିସାବ ନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବା ବୋଲିକିରି ଅନୁମାନ କରାଯାଉଛେ, ଆରୁ ସେ ହିସାବ ନ ଆମର ଜିଲ୍ଲାର କେନ୍ କେନ୍ ସେ ଜାଗାନ ବର୍ଷା ପାନ ବି ହେଇପାରେ ବୋଲିକିରି ସୂଚନାଟା ରହିଛେ। ଆରୁ ଯେନ୍ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 11 କିଲୋମିଟର ହିସାବ ନ ବୋହିବାର ସମ୍ଭାବନା ରହିଛେ, ଆରୁ ଯଦି ତାପମାତ୍ରାକେ ଦେଖ୍ମା ବୋଲେ ସବୁଠାନୁ ଏତକା 35 ଡିଗ୍ରୀ ଆରୁ ସବୁଠାନୁ କମ୍ 28 ଡିଗ୍ରୀ ସେଲସିୟସ୍ ରହିବା ବୋଲିକିରି ଅନୁମାନ କରାଯାଉଛେ। ହେନ୍ତାନ ଆର୍ଦ୍ରତା ସବୁଠାନୁ ଏତକା 83% ଆରୁ ସବୁଠାନୁ କମ୍ 45% ରହିବାର ସମ୍ଭାବନା ରହିଛେ।
1: ଦାଦା
2: ହଇଗା,
1: ସୂଚନା ମାନେ ସବୁ ଦଉ ଦଉ, ବୈଠକି ସାରବାର ବିଲ୍ ବି ଆସି ପହଞ୍ଚି ଗଲାନ, ବୋଇଲେ ଏଥର ଆମର ଠିକନାଟା କହୁ ଆର ଘରକେ ଯାଉ, ବୋଇଲେ ଠିକନାଟା ପାଇଲେ କି ନି ଆମର ଚାଷୀ ଭାଇ ବହିନ ମାନେ ସେମାନଙ୍କର ମତାମତ ରଖିକରି ଆମର କାର୍ଯ୍ୟକ୍ରମ ବିଷୟ ଆମକେ ଚିଠିଟା ପଠାବେ।
2: ବିଲକୁଲ ବିଲକୁଲ, ବୋଇଲେ ଆମର ଠିକନା ହଉଛେ
1: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
2: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ବୋଇଲେ ଚାଷୀ ଭାଇ ବହିନ ମାନେ ଆଜିର ଲାଗି ମଙ୍ଗଲୁ ଦାଦା ଆର ଶଶୀ ବହିନ କେ ବୈଠକିନୁ ବିଦାୟ ଦଉ,
2: ଜୁହାର।

102.6 FM ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ୍। ଆସନ୍ତୁ ଶୁଣିବା ମନଛୁଆଁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଗୋଲମାଲ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କିଶୋର କୁମାର।

0: ଶ୍ରୋତାବନ୍ଧୁ, ଏଇ ମନଛୁଆଁ ଗୀତଟି ଶୁଣିଲେ ଆନ୍ଧି କଥାଚିତ୍ରରୁ, କଣ୍ଠଦାନ କଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
0: ଟ୍ୟୁନ୍ କରିଛନ୍ତି 102.6 FM, ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଏହି ଲୋକପ୍ରିୟ ଗୀତଟି କଭି କଭି କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ମୁକେଶ।

ଶ୍ରୋତାବନ୍ଧୁ, ଏଥର ଶୁଣିବା ଅଭିମାନ କଥାଚିତ୍ରର ଏଇ ମନଛୁଆଁ ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ରାତି 8:45 ହେବାକୁ ଯାଉଛି। ଶୁଣିବା ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଏତେବେଳେ ଯେ ଶୁଣୁଥିଲେ ବିବିଦ ଭାରତୀ କାର୍ଯ୍ୟକ୍ରମ, ବର୍ତ୍ତମାନ ଆସନ୍ତୁ ଶୁଣିବା ଝୁମ୍ ତାନାନା। ଏଥିରେ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଗୀତଟି ଶୁଣିବା ଶକ୍ତି ମିଶ୍ର ଏବଂ ଶାନ୍ତି ସୁଧାଙ୍କ କଣ୍ଠରେ, ଗୀତିକାର ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ।

ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। 7008248754।

8758 ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଝୁମ୍ ତାନାନା। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ବର୍ତ୍ତମାନ ଶୁଣିବା ଦ୍ୱୈତକଣ୍ଠରେ ଏହି ଗୀତଟିକୁ ଗାଇଛନ୍ତି ସୁଭାଶିଷ ଓ ପମ୍ମି, ଗୀତିକାର ବସନ୍ତରାଜ ସାମଲ।

ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଝୁମ୍ତାନାନା କାର୍ଯ୍ୟକ୍ରମ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672 8249809672। ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM, ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତରେ ସିତାର ବାଦନ, ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ବିଦ୍ୟୁତ୍ ସରବରାହରେ ବ୍ୟତିକ୍ରମ ଯୋଗୁଁ ଆପଣମାନେ ଆମର କାର୍ଯ୍ୟକ୍ରମ 10:40 10:42 ପର୍ଯ୍ୟନ୍ତ ଶୁଣିପାରିଲେ ନାହିଁ, ସେଥିପାଇଁ ଆମେ ଦୁଃଖିତ। ଶୁଣୁଛନ୍ତି ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ସିତାର ବାଦନ, ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ।

ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିଲେ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ ରାଗ ଭଟ୍ଟିଆର। ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ ରାତି 11 ବାଜିବା ପାଇଁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।